ଆକାଶବାଣୀ ବାରିପଦା ଆଜି ଗୁରୁବାର 1948 ଖ୍ରୀଷ୍ଟାବ୍ଦ ଶ୍ରାବଣ 8 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 30 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

0: ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକିଏ ପରେ।
1: ଶ୍ରୋତାବନ୍ଧୁ ସୁପ୍ରଭାତମ। ଯାହାଙ୍କ ନାମରେ ଏହି ଭାରତବର୍ଷ ନାମିତ ସେହି ମହାତ୍ମା ଭରତଙ୍କ ବିଷୟରେ କିଛି ଶ୍ରବଣ କରିବା। ଭଗବାନ ଋଷଭଙ୍କ ପୁତ୍ର ରାଜର୍ଷି ମହାତ୍ମା ଭରତ ମୁନି ଗଣ୍ଡକୀ ନଦୀରେ ସ୍ନାନ କରି ପ୍ରଣବ ଜପ କରୁଥାନ୍ତି। ଏହି ସମୟରେ ସେ ଦେଖନ୍ତି ଯେ ପାଣି ପିଉଥିବା ସମୟରେ ସିଂହ ଗର୍ଜନରେ ଭୟାତୁର ଆସନ୍ନ ପ୍ରସବା ମୃଗୁଣୀ ସନ୍ତାନଟିଏ ଜନ୍ମ ଦେଇ ନଦୀ ଭିତରକୁ ଡେଇଁ ପଡ଼ିଲା। ମାତୃହୀନ ନବଜାତ ମୃଗ ଶିଶୁଟିର ଅସହାୟ ଅବସ୍ଥା ଦେଖି ଭରତ ମୁନି ଦୟାପରବଶ ଆତ୍ମୀୟ ବୋଧରେ ମୃଗ ଶିଶୁଟିକୁ ଆଶ୍ରମକୁ ନେଇ ଆସିଲେ। ଧୀରେ ଧୀରେ ତା ପ୍ରତି ଋଷିଙ୍କର ମମତା ବଢ଼ିଲା, ତାହା ଆସକ୍ତି ଭାବକୁ ରୂପାନ୍ତର ହେଲା। ମୃଗ ଶିଶୁଟିର ରକ୍ଷଣ ପୋଷଣ ପାଇଁ ନିଜର ସ୍ୱଭାବ ସାଧନା ଅନିୟମିତ ହୋଇ ବନ୍ଦ ହୋଇଗଲା। ଏହା ମଧ୍ୟ ନିଶ୍ଚିତ ସତ୍ୟ ଯେ ଶାନ୍ତ ସ୍ୱଭାବ ପରୋପକାରୀ ସଜ୍ଜନମାନେ ଦୟାଗୁଣରେ ବିଭୂଷିତ ହୋଇ ଆଶ୍ରିତ ପ୍ରାଣୀର ସୁରକ୍ଷା ନିମିତ୍ତ ନିଜର ବଡ଼ ବଡ଼ ସ୍ୱାର୍ଥକୁ ମଧ୍ୟ ତ୍ୟାଗ କରିଦେଇଥାନ୍ତି। ସ୍ଥଳବିଶେଷରେ ଦୟା ଗୋଟିଏ ସାଧନାର ଗୁଣ ନୁହେଁ, ସ୍ୱାଭାବିକ ସାଧାରଣ ଗୁଣ ହୋଇଥାଏ। ଅଦୃଶ୍ୟ ବନ୍ଧନ ଆସକ୍ତି ହିଁ ହୋଇଥାଏ ପୁନର୍ଜନ୍ମର କାରଣ। ବାସନା ଓ ଆସକ୍ତି ଥିବା ଯାଏ କେହି ଆତ୍ମପଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ମନରେ ମୋହ ବାସନା ଜାତ ହେଲେ ବୁଦ୍ଧି ପଙ୍କିଳ ହୋଇଯାଏ, ବିଷୟ ବାସନାରୁ ରହିତ ହେଲେ

0: ଆତ୍ମଜ୍ଞାନ ଉଦୟ ହୁଏ। ଆତ୍ମଜ୍ଞାନରେ ହିଁ ମୁକ୍ତିର ସର୍ତ୍ତ ଅଛି, ତାହାକୁ ନିଜର କରିବା ଆବଶ୍ୟକ। ମୃଗ ଶାବକ ଟିକେ ବଡ଼ ହୋଇଯିବାରୁ ଜଙ୍ଗଲ ମଧ୍ୟରେ ଘୁରି ବୁଲିଲା, ଦୀର୍ଘଦିନ ଧରି କୌଣସି କାରଣରୁ ଆଉ ଆଶ୍ରମକୁ ଫେରିଲା ନାହିଁ। ଭରତମୁନି ଦୟା ପରବଶରୁ କାଳ ପରବଶ ଆପଣାର ଶିବ ସାଧନାରୁ ଚିଉତ ହୋଇ ସମୟାନୁକ୍ରମେ ମୃଗ ଶାବକର ଚିନ୍ତାରେ ବୁଡ଼ି ରହି ଶରୀର ତ୍ୟାଗ କରିଦେଲେ। ବିଧିର ନିୟମ ଅନୁଯାୟୀ ଅନ୍ତକାଳର ଭାବନା ଅନୁସାରେ ସାଧାରଣ ବ୍ୟକ୍ତିଙ୍କ ପରି ତାଙ୍କୁ ମଧ୍ୟ ମୃଗ ଶରୀର ପ୍ରାପ୍ତ ହେଲା। ହେଲେ ମଧ୍ୟ ପରମଦୟାଳୁ ପରମହିତେଶୀ ପରମକାରୁଣିକ ଭଗବାନ ସମର୍ପିତ ଭକ୍ତମାନଙ୍କ ପାଇଁ ପ୍ରବଳ ନିୟମଟିଏ କରିଛନ୍ତି, ତାହା ହେଉଛି ନମେ ଭକ୍ତ ପ୍ରଣଶ୍ୟତି, ଅର୍ଥାତ୍ ମୋତେ ପାଇବା ନିମିତ୍ତ କାୟ ମନ ବଚନରେ ଅନନ୍ୟ ରୀତିରେ ସମର୍ପିତ ହୋଇ ମୋଠାରେ ନିରନ୍ତର ଭକ୍ତି କରୁଥିବା ସାଧକର କଦାପି ବିନାଶ ହୁଏ ନାହିଁ। ଭଗବାନଙ୍କର ଅପାର କୃପାରୁ ନିଷ୍କାମୋଚିତ ଭଗବତ ଆରାଧନାର ପ୍ରଭାବରୁ ଭରତମୁନି ମୃଗ ଶରୀର ପ୍ରାପ୍ତ ହେବାର କାରଣ ଜାଣିପାରିଲେ। ପରିବାର, ସମାଜ ତଥା ପାର୍ଥିବ ଜଗତର ସମସ୍ତ ବିଷୟରୁ ଯେଉଁ ମନ ନିବୃତ୍ତ କରି ପରମାର୍ଥ ରାଜ୍ୟରେ ନିୟୋଜିତ ହୋଇଥିଲା, ସେହି ମନ ହଠାତ୍ ଗୋଟିଏ ମୃଗ ଶାବକ ପ୍ରତି ଆସକ୍ତି ହୋଇ ମୋତେ ଲକ୍ଷ୍ୟଭ୍ରଷ୍ଟ କରିଦେଲା। ପୂର୍ବଜନ୍ମର ଏପରି ସ୍ମୃତିରୁ ତାଙ୍କର ହୃଦୟରେ ଦୃଢ଼ ବୈରାଗ୍ୟ ଭାବନା ଜାଗ୍ରତ ହେଲା, ଫଳରେ କୌଶଳପୂର୍ବକ ସେ ସେହି ମୃଗ ଶରୀର ତ୍ୟାଗ କରିଦେଲେ। ଏବେ ତାଙ୍କର ତୃତୀୟ ଜନ୍ମ ଗୋଟିଏ ନୈଷ୍ଠିକ ବ୍ରହ୍ମବିତ୍ ବ୍ରାହ୍ମଣଙ୍କ ଗୃହରେ ହୋଇଥିଲା। ଭଗବାନଙ୍କର ଅପାର କୃପାରୁ ତାଙ୍କର ଇହଜନ୍ମରେ ମଧ୍ୟ ପୂର୍ବଜନ୍ମର ସମସ୍ତ ଘଟଣା ସ୍ମରଣ ରହିଥିଲା, ତେଣୁ ସେ ଅତ୍ୟନ୍ତ ସଂଯମ ଓ ସାବଧାନପୂର୍ବକ ସ୍ୱଜନ ସମାଜ ସହିତ ନିର୍ଲିପ୍ତ ସ୍ଥିତିରେ ରହିବାକୁ ଚାହିଁଲେ। ଯାହାଙ୍କର ନାମ, ଗୁଣ, ତତ୍ତ୍ୱ, ଲୀଳା, ରହସ୍ୟ ଆଦିକୁ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ କରିବା ଦ୍ୱାରା ସକଳ ପ୍ରକାର କର୍ମବନ୍ଧନ ତୁଟିଯାଏ, ଭରତମୁନି ସେହି ଭଗବାନଙ୍କର ଚରଣକମଳଦ୍ୱୟକୁ ହିଁ ହୃଦୟରେ ନିରନ୍ତର ଧାରଣ କରି ଅପାର ଆନନ୍ଦ ଉପଲବ୍ଧି କଲେ। ଶ୍ରୋତାବନ୍ଧୁ, ଏହି ଆନନ୍ଦ ଉପଲବ୍ଧିକୁ ହିଁ ଜୀବନ୍ମୁକ୍ତି ସ୍ଥିତି ବୋଲାଯାଏ। ଜଗତର ପାର୍ଥିବ ବସ୍ତୁ ପ୍ରାପ୍ତିରେ ଯେଉଁ ଆନନ୍ଦ ଅନୁଭବ ହୁଏ ସେଥିରେ ସ୍ଥାୟିତ୍ୱ ନଥାଏ, କାରଣ ତାହା ହଜିଯିବାର ଆଶଙ୍କା ଥାଏ, ତେଣୁ ନିରାନନ୍ଦ ଲୁଚି ରହିଥାଏ। କିନ୍ତୁ ପରମେଶ୍ୱରଙ୍କ ଜ୍ଞାନ ଭକ୍ତିରେ ଯେଉଁ ଅନିର୍ବଚନୀୟ ଆନନ୍ଦ ଉପଲବ୍ଧି ହୋଇଥାଏ, ତାହା କେବେ ମଧ୍ୟ ଲୁପ୍ତ ହୋଇପାରେ ନାହିଁ। ଶରୀର ନିର୍ବାହ କ୍ଷେତ୍ରରେ ଯେତେ ପ୍ରକାର ନିରାନନ୍ଦ ଅବସ୍ଥା ଆସୁଥିଲେ ମଧ୍ୟ ପରମାର୍ଥ ଆନନ୍ଦ ହୃଦୟ କ୍ରୋଟରେ ଲୁଚି ରହିଥାଏ। ତଦ୍ୱାରା ଭକ୍ତକୁ ଯେଉଁ ଅନ୍ତର୍ନିହିତ ଆନନ୍ଦ ମିଳୁଥାଏ ସେଥିରେ ସେ ମୁକ୍ତାବସ୍ଥା ଲାଭ କରିଥାଏ। ପାର୍ଥିବ ବସ୍ତୁ ତ୍ୟାଗକୁ ପ୍ରକୃତ ତ୍ୟାଗ କୁହାଯାଏ ନାହିଁ। ସଂସାରର କୌଣସି ପ୍ରାଣୀ କିମ୍ବା ବସ୍ତୁରୁ ଆସକ୍ତି ତ୍ୟାଗ କରିବା ହିଁ ବାସ୍ତବ ସନ୍ନ୍ୟାସ ସ୍ଥିତି ବୋଲି ସ୍ୱୀକାର କରାଯାଏ। ତତ୍ତ୍ୱଜ୍ଞାନ ଉଦୟ ଦିନଠାରୁ ଦେହପାତ ପର୍ଯ୍ୟନ୍ତ ଅବସ୍ଥିତିକୁ ଜୀବନ୍ମୁକ୍ତ ଅବସ୍ଥା ବୋଲାଯାଏ। ଅତଃ କେବଳ ସର୍ବଶକ୍ତିମାନ ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱର ଭଗବାନଙ୍କ ଆଶ୍ରୟରେ ରହି କୌଣସି ପ୍ରକାର ଫଳକାମନା ଶୂନ୍ୟ ହୋଇ ସମସ୍ତ କର୍ମକୁ ପୂର୍ଣ୍ଣ ସମର୍ପଣ ବୁଦ୍ଧିରେ ସମାପନ କରୁଥିବା ବ୍ୟକ୍ତି ସଂସାର ବନ୍ଧନରେ ଆବଦ୍ଧ ହୋଇନଥାନ୍ତି। ତହିଁରେ କରୁଣାମୟ ଭଗବାନ ସନ୍ତୁଷ୍ଟ ହୋଇ ସେହି ନିଷ୍କାମ କର୍ମାନୁଷ୍ଠାନକାରୀକୁ ଚିତ୍ତଶୁଦ୍ଧିପୂର୍ବକ ଶୀଘ୍ର ହିଁ ମୋକ୍ଷ ବା ମୁକ୍ତି ସ୍ଥିତି ପ୍ରଦାନ କରିଥାନ୍ତି। ମହାତ୍ମା ଭରତଙ୍କ ଚରିତ୍ରରୁ ଏହା ଆମ୍ଭମାନଙ୍କୁ ପ୍ରକୃଷ୍ଟ ଶିକ୍ଷା ମିଳିଥାଏ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 111ତମ ଭାଗ।

ଋଷିମାନଙ୍କୁ ବେଣ ଧମକ ଦେବାରୁ ସେମାନେ ବେଦବାଣ ପ୍ରୟୋଗ କଲେ, ଫଳରେ ବେଣ ଜୀବନ ହରାଇ ପଡ଼ି ରହିଲେ। ମା ସୁନିତା ପୁତ୍ରର ଶରୀରକୁ ତୈଳ ପାତ୍ରରେ ରଖିଲେ। ଏଣେ ରାଜ୍ୟ ପାଳକ ହେଲା, ଦୁଷ୍ଟମାନଙ୍କର ପ୍ରଭାବ ପଡ଼ିଲା। ତେଣୁ ଋଷିମାନେ ବେଣଙ୍କ ଉରୁମନ୍ଥନ କଲେ, ଜନ୍ମ ନେଲା ନିଷାଦ। ବେଣର ଦେହରୁ ପାପ ନିଷାଦ ରୂପେ ବାହାରିଗଲା। ଏହାପରେ ତାଙ୍କର ବାହୁ

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 111ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ପ୍ରଯୋଜନା ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବାଇଗଣ ଫସଲ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ବାଇଗଣ ଗଛକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଗୋଳା ପାଣିରେ 1 ଗ୍ରାମ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ। ଭେଣ୍ଡି ଚାଷ ପାଇଁ ଏକର ପ୍ରତି ଯବକ୍ଷାର୍ଜନ ସାର 45 କିଲୋଗ୍ରାମ, ପଟାସ ସାର 30 କିଲୋଗ୍ରାମ ଓ ଫସ୍ଫରସ ସାର 30 କିଲୋଗ୍ରାମ ଦରକାର ହୁଏ। ଶୁଖିଲା ପାଗ ଦେଖି ମୂଳ ସାର ହିସାବରେ ଯବକ୍ଷାର୍ଜନ ସାରର 1/3 ସବୁଯାକ ଫସ୍ଫରସ ଓ ଅଧା ପଟାସ ସାର ଦିଅନ୍ତୁ। 20-25 ଦିନ ପରେ 1/3 ଯବକ୍ଷାର୍ଜନ ଦିଅନ୍ତୁ ଓ 40-50 ଦିନ ପରେ ବାକି ଯବକ୍ଷାର୍ଜନ ଓ ବାକି ଅଧା ପଟାସ ସାର ଦେଲେ ଭଲ ଅମଳ ମିଳିଥାଏ। ଭେଣ୍ଡିରେ ବେଳେବେଳେ ଜିଙ୍କ ଭାବ ଦେଖାଯାଏ। ମଞ୍ଜି ବୁଣିବାର 30 ଦିନ ପରେ ଶୁଖିଲା ପାଗ ଦେଖି 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 ଗ୍ରାମ ପ୍ରତି ଏକର 2 ଥରରେ ସିଞ୍ଚନ କଲେ ଭଲ କାମ ଦିଏ ଓ ଭଲ ଅମଳ ମିଳେ। ଏହି ସମୟରେ ଆମ୍ବ ଲଗାନ୍ତୁ। ବାଇଗଣ ପଲ୍ଲୀ, ତୋଟାପଲ୍ଲୀ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରୀ, କିଷାନ ଭୋଗ, ଆମ୍ରପଲ୍ଲୀ

0: ମଲ୍ଲିକା, ରତ୍ନା, ରାମଖେଳ, ରୁମାନି, ସିନ୍ଧୁ ଓ କେଶର ଇତ୍ୟାଦି ଆମ୍ବ କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1:1 ଗାତ ଏବଂ 10:10 ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରଜାନ, ଫସ୍ଫରସ୍ ଓ ପଟାସ ସାରକୁ 80:100:60 ଗ୍ରାମ ହିସାବରେ ପ୍ରୟୋଗ କରନ୍ତୁ। ଏହା ସହିତ 2 ଝୁଡ଼ି ସଢା ଗୋବର ଖତ ଗାତ ପ୍ରତି ପ୍ରୟୋଗ କରନ୍ତୁ। କଦଳୀରେ ପାନାମା ଝାଉଁଳା ରୋଗ ନିୟନ୍ତ୍ରଣ କରିବା ପାଇଁ ରୋଗବିହୀନ ପୁଆ ଯଥା ବନ୍ତଳ, କାବୁଲି, ରୋବୋଷ୍ଠା, ଚମ୍ପା ଆଦି କିସମ ଚୟନ କରନ୍ତୁ। ପ୍ରତି 10 ଲିଟର ପାଣିରେ 10 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ଏହି ଦ୍ରବଣରେ ପୁଆଗୁଡ଼ିକୁ ବୁଡ଼ାଇ ବିଶୋଧନ କରନ୍ତୁ। ପୁଆ ରହିବାର 5 ମାସ ପରେ ପ୍ରତି 2 ମାସରେ ଥରେ ପ୍ରତି 10 ଲିଟର ପାଣିରେ 10 ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ଏହି ଦ୍ରବଣରେ ଗଛମୂଳ ମାଟିକୁ ଭଲ ଭାବରେ ଭିଜାନ୍ତୁ। ବର୍ଷାଦିନେ ପଶୁମାନଙ୍କୁ ଶୁଖିଲା ଓ ଭଲ ବାୟୁ ଚଳାଚଳ ଥିବା ଗୁହାଳରେ ରଖନ୍ତୁ। ଗୁହାଳ ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପଶୁମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଅନ୍ତୁ। ବର୍ଷାଦିନିଆ ବିଭିନ୍ନ ରୋଗ ଉପରେ ନଜର ରଖନ୍ତୁ। ପଶୁମାନଙ୍କର ଟିକାକରଣ ନିଶ୍ଚିତ କରନ୍ତୁ ଏବଂ ସେମାନଙ୍କୁ ସୁସ୍ଥ ରଖିବା ପାଇଁ କୃମି ନ ହେବାର ଔଷଧ ଖୁଆଇବାର ବ୍ୟବସ୍ଥା କରନ୍ତୁ। ମାଛ ଚାଷୀମାନେ ପୋଖରୀ ବନ୍ଧକୁ ସୁଦୃଢ଼ କରନ୍ତୁ ଏବଂ ଯଦି କୌଣସି କ୍ଷତି ହୋଇଥାଏ ତାର ମରାମତି କରନ୍ତୁ। ପାଣି ପ୍ରବେଶ ଓ ନିଷ୍କାସନ ସ୍ଥାନରେ ଜାଲ ଲଗାଇ ମାଛ କିପରି ବାହାରକୁ ନ ଯିବେ ସେଥିପ୍ରତି ସତର୍କ ରୁହନ୍ତୁ। ପ୍ରବଳ ବର୍ଷା ସମୟରେ ମାଛ ଜାଆଁଳ ଛାଡ଼ନ୍ତୁ ନାହିଁ ଓ ମାଛ ଧରିବା କାର୍ଯ୍ୟକୁ ବନ୍ଦ ରଖନ୍ତୁ। ବର୍ଷା ପରେ ପାଣିରେ ଦ୍ରବୀଭୂତ ଅମ୍ଳଜାନର ମାତ୍ରା ଉପରେ ନଜର ରଖନ୍ତୁ ଏବଂ ଆବଶ୍ୟକ ହେଲେ ଏରେସନର ବ୍ୟବହାର କରନ୍ତୁ। କୁକୁଡ଼ା ଘରେ ଭିଜା ଲିଟରକୁ ବଦଳାଇ ଶୁଖିଲା ଲିଟର ବ୍ୟବହାର କରନ୍ତୁ। ଘର ଭିତରେ ଯଥେଷ୍ଟ ବାୟୁ ଚଳାଚଳର ବ୍ୟବସ୍ଥା କରନ୍ତୁ। ବର୍ଷା ପାଣି କୁକୁଡ଼ା ଘର ଭିତରକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ରୋଗର ପ୍ରକୋପ କମାଇବା ପାଇଁ ନିୟମିତ ଭାବେ କୁକୁଡ଼ା ଘରକୁ ବିଶୋଧନ କରନ୍ତୁ।
1: କୃଷି ସୂଚନା ଶୁଣିଲେ। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ତେବେ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ମଧ୍ୟ ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ରାତି 7ଟାରେ ଆଦିବାସୀ ସଂଗୀତ କାର୍ଯ୍ୟକ୍ରମରେ ରହିଛି ସନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ଗିରିଶ ଚନ୍ଦ୍ର ମାରଣ୍ଡି ଏବଂ ତାଙ୍କର ସାଥୀ କଳାକାରମାନେ। ଲାଇଭ୍ ଫୋନ୍ ଇନ୍ ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆପଣମାନଙ୍କ ଅନୁରୋଧରେ। ଆମର ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପିଏସୁ ରାତି 8:30। ରାତି 8:40 ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ରାତି 10ଟାରେ ରହିଛି ସଙ୍ଗୀତ ରୂପକ ଝୁମର, ପ୍ରଯୋଜନା ଶ୍ରୀକାନ୍ତ ଦାସ ଏବଂ ଗିରିଶ ଚନ୍ଦ୍ର ନାୟକ। ଏବଂ ରାତି 10:30 ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ଆମ କେନ୍ଦ୍ରର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପାଞ୍ଚଟି ଜିଲ୍ଲାର 54ଟି ବ୍ଲକର 6ଟି ସହରାଞ୍ଚଳ ଏବଂ 1591ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ବନ୍ୟା ଯୋଗୁଁ ପ୍ରାୟ 5,26,000ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିବା ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଭଦ୍ରକ, ଯାଜପୁର ଏବଂ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ବର୍ଷ ମହାନଦୀରେ ସାମାନ୍ୟ ଧରଣର ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳିଠାରେ 9,00,000 କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ଅଛି ବୋଲି

0: ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଆଜି ସକାଳ ଛଅଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 619.54 ଫୁଟ୍ ଥିଲା। ଜଳଭଣ୍ଡାରରୁ ଦୁଇଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ 65,091 କ୍ୟୁସେକ୍ ଜଳ ମହାନଦୀ ଓ କେନାଲଗୁଡ଼ିକୁ ଛଡ଼ାଯାଉଛି। ନବରଙ୍ଗପୁରର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର 2 ମିଟରରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର 632.18 ମିଟରରେ ପହଞ୍ଚିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଆଖୁଆପଦାଠାରେ ଓ ସାଳନ୍ଦୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିତ୍ତୀୟ ଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ସେୟାର ମାର୍କେଟ୍, ମ୍ୟୁଚୁଆଲ ଫଣ୍ଡ ଭଳି ଅନ୍ୟ କେତେକ ବିଷୟରେ ବିତ୍ତୀୟ ଜ୍ଞାନ ଦିଆଯିବ। ଅର୍ଥନୀତି ଓ ବାଣିଜ୍ୟରେ ପଢ଼ୁଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 97 ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ 3 ଦିନିଆ ଗସ୍ତରେ ଯାଇଛନ୍ତି। ଶ୍ରୀ ବଶିଷ୍ଠଙ୍କ ଗସ୍ତ ସମୟରେ ଗତକାଲି ଅନ୍ତୋଦୟ ଗୃହ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ବାଣୀଶ୍ରୀ ଛାତ୍ରବୃତ୍ତି, ହର୍ ଘର୍ ଜଲ୍ ଯୋଜନା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମନ୍ୱିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଚଳିତ ସପ୍ତାହ ଶନିବାରଠାରୁ ଆରମ୍ଭ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ୍ ଟିଚର୍ସ ଏଜୁକେସନ୍ ପ୍ରୋଗ୍ରାମ୍ ଅଧୀନରେ ମୋଟ 1,500 ସିଟ୍ ରହିଛି। ସେଥିମଧ୍ୟରୁ 1,269 ଛାତ୍ରଛାତ୍ରୀ ଅଦ୍ୟାବଧି ନାମ ଲେଖାଇଛନ୍ତି। ଅଗଷ୍ଟ ମାସ 4 ତାରିଖରେ ଖାଲି ଥିବା ସିଟ୍ଗୁଡ଼ିକରେ ସ୍ପଟ୍ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11:00 ଆରମ୍ଭ ହେବ। ଆସନ୍ତା ଅଗଷ୍ଟ ମାସ 2 ତାରିଖ ରାତି 11:45 ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ତାରିଖ ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ନୂଆପଡ଼ା ଜିଲ୍ଲାରେ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ 5,410 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଖଡ଼ିଆଳର ଏକ ଶୀତଳ ଭଣ୍ଡାର ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି। 22,81,00,000 ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚରେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମାତୃ, ନବଜାତ ଶିଶୁ, କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଡେଙ୍ଗୁ ରୋଗ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରି ମହିଳା ମହାବିଦ୍ୟାଳୟଠାରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କୁ ସଚେତନ କରାଯିବା ପାଇଁ ବିଭିନ୍ନ ଲୋକସଙ୍ଗୀତ, ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ମୁଖମଣ୍ଡଳରେ ପ୍ଲାଷ୍ଟିକ୍ ସର୍ଜରୀ ଆଲୋଚନା କରିଛନ୍ତି ଡାକ୍ତର ଫାଲ୍ଗୁନି ରାୟ।
2: ମୁଖମଣ୍ଡଳର ବିକୃତି ଅତ୍ୟଧିକ ମାନସିକ ଯନ୍ତ୍ରଣା ଦେଇଥାଏ। ଅନେକଗୁଡ଼ିଏ କାରଣରୁ ମୁଖମଣ୍ଡଳ ଅସୁନ୍ଦର ହୋଇଯାଇପାରେ। ସେଥିମଧ୍ୟରୁ କେତେକ ବିକୃତି ଜନ୍ମରୁ ଥାଏ ଓ ଅନ୍ୟ କେତେକ ପରେ ବିଭିନ୍ନ କାରଣରୁ ଘଟିଥାଏ। ଜନ୍ମରୁ ଥିବା ବିକୃତି ମଧ୍ୟରେ ଗ୍ରହଣ ଖଣ୍ଡିଆ ବା କ୍ଲେଫ୍ଟ ଲିପ୍ ଓ କ୍ଲେଫ୍ଟ ପ୍ୟାଲେଟ୍ ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଏ। ଏହାଛଡ଼ା ବିଭିନ୍ନ ଆକୃତିର କଳାଜାଇ, ନାଲିଜାଇ ବା ହେମାଞ୍ଜିଓମା ମଧ୍ୟ ମୁଖକୁ ଅସୁନ୍ଦର କରିଥାଏ। କେତେକଙ୍କର ଜନ୍ମରୁ ନାକର ହାଡ଼, ହନୁ ହାଡ଼ ଓ ଅନ୍ୟାନ୍ୟ ହାଡ଼ ବିକୃତ ଥିବାରୁ ମୁହଁ ଅସୁନ୍ଦର ଦେଖାଯାଏ। ଏଭଳି ବିକୃତି ଥିଲେ ଯେତେ ଶୀଘ୍ର ସମ୍ଭବ ଜଣେ ପ୍ଲାଷ୍ଟିକ୍ ସର୍ଜନଙ୍କର ପରାମର୍ଶ ନେବା ଉଚିତ। ରୋଗୀର ସ୍ୱାସ୍ଥ୍ୟ ଭଲ ଥିଲେ ତା ନିଜ ଦେହର ବିଭିନ୍ନ ତନ୍ତୁ ବା ଟିସ୍ୟୁ ନେଇ ବିକୃତ ଅଂଶକୁ ଅପରେସନ୍ ଦ୍ୱାରା ଠିକ୍ କରାଯାଏ। ଏଥିପାଇଁ ଅନ୍ୟ କାହାରି ଦେହରୁ ତନ୍ତୁ ଅଣାଯାଏ ନାହିଁ। ସ୍ଥଳବିଶେଷରେ ସାଇଲାଷ୍ଟିକ୍ ବା ଅନ୍ୟାନ୍ୟ ପଲିମର ଜାତୀୟ ବ୍ୟବହାର କରାଯାଏ। ଗ୍ରହଣ ଖଣ୍ଡିଆ ଥିବା ଶିଶୁର କେବଳ ଓଠ କିମ୍ବା ଓଠ ଓ ତାଳୁ ଜନ୍ମରୁ 2 ବା 3 ଭାଗରେ ବିଭକ୍ତ ହୋଇଥାଏ। ଓଠକୁ 1 ମାସରୁ 3 ମାସ ମଧ୍ୟରେ ଓ ତାଳୁକୁ 6 ମାସରୁ 9 ମାସ ମଧ୍ୟରେ ଅପରେସନ୍

ନେବା ନିହାତି ଜରୁରୀ। ନଚେତ ପିଲାର ମୁହଁ ଅସୁନ୍ଦର ଥିବା ହେତୁ ସେ ମାନସିକ ଯନ୍ତ୍ରଣା ଭୋଗିବା ସଙ୍ଗେ ସଙ୍ଗେ ତା କଥା କେହି ବୁଝିବା ସମ୍ଭବ ହୁଏ ନାହିଁ। ଏହାଦ୍ୱାରା ତାର ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥାଏ। ପିଲା ବଡ଼ ହେବା ପରେ ଅନ୍ୟ କେତେକ ରିଭିଜନ ଅପରେସନ୍ କରି ମୁଖକୁ ଅଧିକ ସୁନ୍ଦର କରିହୁଏ। କଳାଜାଇ ଓ ନାଲିଜାଇ କେଉଁ ଆକୃତିର ଓ ମୁହଁର କେଉଁ ସ୍ଥାନରେ ଏହା ଅବସ୍ଥିତ ତାକୁ ବିଚାରକୁ ନେଇ ଅପରେସନ୍ କରାଯାଇଥାଏ। ଏ ଧରଣର ଅପରେସନ୍ ମଧ୍ୟ ଯେତେ ଶୀଘ୍ର ସମ୍ଭବ କରାଇ ନେବା ଉଚିତ। ମୁହଁର ବିଭିନ୍ନ ପ୍ରକାର ଦାଗକୁ କ୍ରିମ୍ ପ୍ରୋଗ୍ରାମ୍ ବା କେମିକାଲ ପିଲ୍ ଦ୍ୱାରା କିମ୍ବା ଲେଜର ଥେରାପି ଦ୍ୱାରା ଉଠାଯାଇ ପାରୁଛି। କୁଷ୍ଠରୋଗ ଛଡ଼ା ଅନ୍ୟାନ୍ୟ କାରଣରୁ ମୁହଁରେ ଧଳା ଚିହ୍ନ ବା ଧଳା ଛଉ ଥିଲେ ତାକୁ ମଧ୍ୟ ଅପରେସନ୍ କରି ଠିକ୍ କରାଯାଇପାରେ। ରୋଗୀକୁ ଲୋକାଲ ଆନେସ୍ଥେସିଆ ବା ବେହୋସ୍ କରି ଅତି ସୂକ୍ଷ୍ମ ଉପାୟରେ ଏହିସବୁ ଅପରେସନ୍ କରାଯାଇଥାଏ। ବିଭିନ୍ନ ପ୍ରକାର ଯାନବାହନ ଦୁର୍ଘଟଣାରୁ ଓ ଅନ୍ୟାନ୍ୟ କାରଣରୁ ମୁହଁରେ କଟାଦାଗ ହୋଇଥାଏ। କେତେକଙ୍କର ମୁଖର

0: କାରଣରୁ ମୁହଁରେ କଟା ଦାଗ ହୋଇଥାଏ। କେତେକଙ୍କର ମୁଖର ହାଡ଼ ମଧ୍ୟ ଭାଙ୍ଗି ଯାଇଥାଏ। ସୂକ୍ଷ୍ମ ଯନ୍ତ୍ରପାତି ବ୍ୟବହାର କରି ପ୍ଲାଷ୍ଟିକ୍ ସର୍ଜରୀର ବିଭିନ୍ନ ଉପାୟରେ ସିଲାଇ କଲେ କଟା ଦାଗ ବା ସ୍କାର ଅତି କମ୍ ହୋଇଥାଏ। ଚନ୍ଦାମୁଣ୍ଡକୁ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା ଦ୍ୱାରା କିମ୍ବା ଟିସ୍ୟୁ ଏକ୍ସପ୍ଲାଣ୍ଟର ୟୁଜ୍ କରି ବାଳ ନଥିବା ସ୍ଥାନରେ ବାଳ ରୋପଣ କରାଯାଇପାରୁଛି। ନିଶ କିମ୍ବା ଭୃଲତାର କେଶ କୌଣସି ଦୁର୍ଘଟଣାରୁ କିମ୍ବା ପୋଡ଼ିଯାଇ ନଷ୍ଟ ହୋଇଯାଇଥିଲେ ହେୟାର ଟ୍ରାନ୍ସପ୍ଲାଣ୍ଟ କରି ଅଥବା ମୁଣ୍ଡରୁ କେଶ ସହିତ ଚର୍ମ ଆଣି ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ। ମୁଖମଣ୍ଡଳର ବିଭିନ୍ନ ପ୍ରକାର କ୍ୟାନ୍ସର ଦେଖାଯାଇଥାଏ। ଏଗୁଡ଼ିକୁ ପ୍ରଥମ ଅବସ୍ଥାରୁ ପ୍ଲାଷ୍ଟିକ୍ ସର୍ଜନଙ୍କ ଦ୍ୱାରା ଅପରେସନ୍ କରାଇ ନେଲେ ମୁଖ ବିକୃତ ହୁଏ ନାହିଁ। ଡେରିରେ ଆସିଥିବା କ୍ୟାନ୍ସର ରୋଗୀଙ୍କ ରୋଗାକ୍ରାନ୍ତ ଅଂଶକୁ କାଟି ସେହି ଅଂଶକୁ ପୁନର୍ଗଠନ ବା ରିକନଷ୍ଟ୍ରକ୍ସନ୍ କରାଯାଏ। ପୋଡ଼ାଘା ଯୋଗୁଁ ଅନେକ ପ୍ରକାର ବିକୃତି ମୁଖରେ ଦେଖାଦେଇଥାଏ। ପ୍ରଥମ ଅବସ୍ଥାରୁ ପୋଡ଼ାଘାକୁ ସ୍କିନ୍ ଗ୍ରାଫ୍ଟିଂ ବା ଚର୍ମରୋପଣ କଲେ ବିକୃତି ବହୁ କମ୍ ହୋଇଥାଏ। ଘା ଶୁଖିଯାଇ ବିଭିନ୍ନ ପ୍ରକାର ଦାଗ ବା ସ୍କାର ହେଉ କିମ୍ବା ଧଳା ଚିହ୍ନ ହୋଇଥିଲେ ତାହାକୁ ମଧ୍ୟ ଅପରେସନ୍ ଦ୍ୱାରା ଠିକ୍ କରାଯାଇପାରେ। କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକର ବିଭିନ୍ନ ପ୍ରକାର କସ୍ମେଟିକ୍ ରାଇନୋପ୍ଲାଷ୍ଟି କରାଯାଇଥାଏ। ସେହିପରି ଆଖିପତା ଓଠ କାନ ଓ ଚିବୁକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଅପରେସନ୍ କରାଯାଇଥାଏ। କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକର ବିଭିନ୍ନ ପ୍ରକାର କସ୍ମେଟିକ୍ ରାଇନୋପ୍ଲାଷ୍ଟି କରାଯାଇଥାଏ। ସେହିପରି ଆଖିପତା ଓଠ କାନ ଓ ଚିବୁକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଅପରେସନ୍ କରାଯାଇଥାଏ। ବାର୍ଦ୍ଧକ୍ୟଜନିତ ମୁଖର ଲୋଳିତ ଚର୍ମକୁ ଫେସ୍ କ୍ଲିପ୍ଟ ବା କେମିକାଲ ପିଲ୍ ଦ୍ୱାରା କିମ୍ବା ଲେଜର ଥେରାପି ଦ୍ୱାରା ଅନେକାଂଶରେ ସୁନ୍ଦର କରିହୁଏ। ମୁଖରେ ଅଧିକ ମାତ୍ରାରେ ଚର୍ବି ଜମିଥିଲେ ତାକୁ ଲାଇପୋସକ୍ସନ୍ ଦ୍ୱାରା କଟାକଟି ନ କରି ବାହାର କରି ମୁଖକୁ ସୁନ୍ଦର କରିହେଉଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମୁଖମଣ୍ଡଳରେ ପ୍ଲାଷ୍ଟିକ୍ ସର୍ଜରୀ, ଆଲୋଚନା କରିଥିଲେ ଡାକ୍ତର ଫାଲ୍ଗୁନୀ ରାୟ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସେନା ଚିକିତ୍ସା ପ୍ରସ୍ତୁତିର ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15 ପଦକ ସହ 8ମ ସ୍ଥାନରେ ଭାରତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ଚିକିତ୍ସା ନିମନ୍ତେ ଦେଶର ପ୍ରଥମ ଶୈକ୍ଷିକ ଏବଂ ପରିଚାଳନା ବିଭାଗର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ କମାଣ୍ଡ ହସ୍ପିଟାଲରେ ଏହି ସେନା ଚିକିତ୍ସା ବିଭାଗର ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ସିଂ ଉଦ୍ଘାଟନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧକ୍ଷେତ୍ରରେ ଚିକିତ୍ସା ଲାଗି ପ୍ରସ୍ତୁତି ତ୍ୱରାନ୍ୱିତ, ଅନୁସନ୍ଧାନ କ୍ଷେତ୍ରର ବିକାଶ ଏବଂ ସ୍ୱଦେଶୀ ସିଦ୍ଧାନ୍ତର ବିକାଶ କରିବା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ନୂଆ ସେନା ଚିକିତ୍ସା ବିଭାଗ ଦେଶର ସେନା ମାନସିକତା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ସମସ୍ତଙ୍କ ସହଯୋଗରେ ଏହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧକ୍ଷେତ୍ର ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରରେ ପରିଣତ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବର୍ତ୍ତମାନ ସମୟରେ ସାମୂହିକ ବିନାଶ ସୃଷ୍ଟି କରୁଥିବା ଅସ୍ତ୍ରଶସ୍ତ୍ରର ଭୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2026ର 10ମ ସଂସ୍କରଣର ବିଷୟବସ୍ତୁ ଉନ୍ମୋଚନ କରିଛନ୍ତି। ଏସିଆର ସର୍ବବୃହତ୍

ବୃହତ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ମଞ୍ଚରେ ସାମିଲ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଆୟୋଜନ ଚଳିତ ବର୍ଷ ଅକ୍ଟୋବର ମାସର 7-10 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଟେଲି ଯୋଗାଯୋଗ ବିଭାଗ ଏବଂ ଭାରତୀୟ ସେଲୁଲାର ପରିଚାଳକ ସଂଘ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିବେ। ଏଥିରେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଟେଲି ଯୋଗାଯୋଗ ପରିଚାଳକ, ନବସୃଜନକାରୀ, ଷ୍ଟାର୍ଟଅପ୍, ନିବେଶକ, ଗବେଷକ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ଭାରତର ଭବିଷ୍ୟତର ଡିଜିଟାଲ୍ ପରିବର୍ତ୍ତନ ସମ୍ପର୍କରେ ମତ ଉପସ୍ଥାପନ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, ଚଳିତ ବର୍ଷ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ଏହା ଏଭଳି ନବସୃଜନକୁ ଦର୍ଶାଉଛି ଯାହା ଭୌଗୋଳିକ, ଶିଳ୍ପ କିମ୍ବା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୀମିତ ହୋଇ ରହିବ ନାହିଁ। ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ 150,000+ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ଯେଉଁଥିରେ 100+ ଅଧିକ ଦେଶରୁ 300+ ଅଧିକ ପ୍ରଦର୍ଶକ ସାମିଲ ହେବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି, ଯକ୍ଷ୍ମା ରୋଗ ପ୍ରତିହତ କରିବା କ୍ଷେତ୍ରରେ ଭାରତ ସଫଳତା ହାସଲ କରୁଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମା ରୋଗ 21% ହ୍ରାସ ପାଇଥିବାବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଲୋକସଭାରେ ଗତକାଲି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକକୁ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବୈଷ୍ଣବ କହିଛନ୍ତି, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କ୍ଷେତ୍ରରେ ଏହି ବିଧେୟକ କଠୋର ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ଜରିଆରେ ଅଭିଯୁକ୍ତମାନଙ୍କୁ ଅତି କମ୍ ସମୟ ମଧ୍ୟରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଏହି ବିଧେୟକରେ ରହିଛି। ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖଲିଉର ରହମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଢାକା ସହ ଏକ ସକାରାତ୍ମକ, ଗଠନମୂଳକ ଏବଂ ଭାଗିଦାରିତାପୂର୍ଣ୍ଣ ସମ୍ପର୍କ ନେଇ ଭାରତ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମରେ ଉଚ୍ଚାୟୁକ୍ତ ଶ୍ରୀ ତ୍ରିବେଦୀ କହିଛନ୍ତି, ବାଂଲାଦେଶର ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶମା ଉବେଦ ଇସ୍ଲାମଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ବ୍ରିକ୍ସ ଦେଶ ସମୂହ ମଧ୍ୟରେ ବାଂଲାଦେଶ ନଥିବାବେଳେ ଭାରତ ସ୍ୱତନ୍ତ୍ର ଅତିଥି ଭାବେ ବାଂଲାଦେଶକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ବ୍ରିକ୍ସରେ ଏବେ ବ୍ରାଜିଲ, ଚାଇନା, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସଦସ୍ୟ ଅଛନ୍ତି। ଇରାନର ରିଭଲ୍ୟୁସନାରୀ ଗାର୍ଡ ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଛି। ଆମେରିକାର ଟ୍ରେଜେରୀ ବିଭାଗ ସୂଚନା ଅନୁଯାୟୀ ଏହି ପ୍ରତିବନ୍ଧକ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ 8 ତୈଳବାହୀ ଟ୍ୟାଙ୍କର ଏବଂ 10 କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେରିକା ପକ୍ଷରୁ ଇରାନର ନିୟମ ବିରୁଦ୍ଧ ପେଟ୍ରୋଲିୟମ୍ ବ୍ୟବସାୟକୁ କ୍ଷତିଗ୍ରସ୍ତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଆମେରିକା ଅଭିଯୋଗ କରିଛି, ଇରାନର ସେନା ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ସାମୁଦ୍ରିକ ବୀମା ଲାଗି ବାଧ୍ୟ କରୁଛି। ଅନ୍ୟପକ୍ଷରେ କେତେକ ତୈଳ ପରିବହନକାରୀ କମ୍ପାନୀ ଚୀନ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଅଶୋଧିତ ତୈଳ ପହଞ୍ଚାଇଥିବା ଆମେରିକା କହିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନ ସହ ସମ୍ପର୍କିତ 100+ ଅଧିକ ଜାହାଜକୁ ଆମେରିକା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ନବସୃଜନ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଭାରତର ଆର୍ଥିକ ବିକାଶକୁ ଆଗକୁ ନେଉଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ 22ତମ ଜିଆର୍ଡି ଟାଟା ସ୍କୃତି ସମ୍ଭାଷଣରେ ଶ୍ରୀ ଗୋୟଲ କହିଛନ୍ତି, ଉତ୍କୃଷ୍ଟତା ହାସଲ ଲାଗି ସବୁ ସମୟରେ ଉଦ୍ୟମ କରିବା ଆବଶ୍ୟକ ଏବଂ ଏହା ସୁନିଶ୍ଚିତ କରାଯିବା ଉଚିତ ଯେ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ ଏହାର ଗୁଣବତ୍ତା ଓ ପ୍ରତିଯୋଗିତାମୂଳକ ଗୁଣ ଜରିଆରେ ବିଶ୍ୱସ୍ତରରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ନବସୃଜନକୁ ବୃଦ୍ଧି ଦେବା ଲାଗି କେତେକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନବସୃଜନ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଲାଗି 1,00,000 କୋଟି ଟଙ୍କାର ଇଣ୍ଡିଆ ଏଆଇ ମିଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ମିଶନକୁ ସାମିଲ କରାଯାଇଛି। ସେ କହିଛନ୍ତି, ଏହାଦ୍ୱାରା

0: ଦେଶର ନବସୃଜନ ପରିସ୍ଥିତି କ୍ଷେତ୍ରକୁ ଆହୁରି ଦୃଢ଼ କରାଯିବା ସହ ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟାର ବିକାଶ କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିବ। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା 69 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ହରଜିନ୍ଦରଙ୍କୁ ପ୍ରଶଂସା କରି କହିଛନ୍ତି ଏହା ତାଙ୍କର ଉନ୍ନତ ପ୍ରଦର୍ଶନୀ ଥିଲା। ଏ ସମ୍ପର୍କରେ ହରଜିନ୍ଦର କହିଛନ୍ତି
1: मैं बहुत खुश हूँ सिल्वर मेडल जीत के और अपनी परफॉर्मेंस से भी बहुत खुश हूँ। ट्रेनिंग में मैंने इससे अच्छा क्लीन जर्क कर रखा है पर फिर भी मैं बहुत सेटिस्फाई हूँ कि मैंने अपनी 6 की 6 लिफ्ट पास। मैं सोच के आई थी इस बार के एक तो मैंने अपने मेडल का कलर चेंज करना है और दूसरा मुझे अपनी लिफ्टिंग अच्छी करके आनी है। मैं सबसे पहले अपनी फैमिली को डेडिकेट करना चाहती हूँ क्योंकि फैमिली का बहुत बड़ा सपोर्ट है मुझे और इंडियन फेडरेशन गवर्नमेंट सबका बहुत सपोर्ट है उनकी वजह से आज हम यहाँ तक है।
0: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି ମଧ୍ୟ ଦ୍ରୁତ ଧାବକ ଗୁଲବୀର ସିଂଙ୍କୁ ପୁରୁଷ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଗୁଲବୀର ସିଂ କହିଛନ୍ତି
2: अच्छा हुआ क्योंकि हमारे देश के लिए मेडल आया है क्योंकि जिस हिसाब से हम प्रैक्टिस कर रहे हैं कोच को खुशी है और जितने भी हमारे जो सपोर्ट कर रहे हैं कॉन्फिडेंस तो ये है बाहर के जितने एथलीट हैं उनके साथ कंपटीशन कर रहे हैं हम इनके साथ कैसे दौड़ेंगे क्या हम क्या हुआ बड़े प्लेयर के साथ खेलते हैं तो हमारे अंदर की जो फीलिंग है ना वो निकल जाती है क्योंकि हम ये लगता है हम मेडल जीते किस हिसाब से वो कंपटीशन कर रहे हैं हमारे से।
0: ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପାରା କ୍ରୀଡ଼ାବିତ୍ମାନେ ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ 100 ମିଟର T47 ଫାଇନାଲରେ ଦିଲ୍ଲୀପ ମାହାଦୁ ଗାଭିଦ୍ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ମହମ୍ମଦ ବାସିଲ୍ ମୋସିଙ୍ଗା ନାକାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଗତକାଲି ପ୍ରତିଯୋଗିତା ଆରମ୍ଭରେ ପୁରୁଷ ଲମ୍ବଡ଼ିଆରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିଲେ। 15ଟି ପଦକ ସହ ଭାରତ ତାଲିକାରେ ଅଷ୍ଟମ ସ୍ଥାନରେ ରହିଥିବାବେଳେ ସେଥିମଧ୍ୟରେ 3ଟି ସ୍ୱର୍ଣ୍ଣ 9ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ରହିଛି। ଭାରତର ଏଚ୍ଏସ୍ ପ୍ରଣୟ ଏବଂ ଉନ୍ନତି ହୁଡ଼ା ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। 18 ବର୍ଷୀୟ ପ୍ରଣୟ ତାଇପେଇର ୱାଙ୍ଗ୍ ପେୟୁଙ୍କୁ 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମହିଳା ଏକକରେ ଉନ୍ନତି ହୁଡ଼ା ତାନ୍ୟା ହେମନ୍ତ ଅନମୋଲ ଖରବ ଏବଂ ତନ୍ବି ଶର୍ମା ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ସେନା ଚିକିତ୍ସା ପ୍ରସ୍ତୁତିର ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15ଟି ପଦକ ସହ ଅଷ୍ଟମ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ ବାରିପଦା ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ଏବଂ ପ୍ରଯୋଜନା ଭାଦୁଚରଣ ହାସ୍ତା। କାର୍ଯ୍ୟକ୍ରମ ସାନ୍ତାଳି ଆଖଡ଼ା।

ଆକାଶବାଣୀ ବାରିପଦା ସମୟ ସକାଳ 8:15 ଆରମ୍ଭ କରୁଛୁ ଆଜିର ଗୀତାଞ୍ଜଳି। ଗତ କିଛିଦିନ ଧରି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜନଜୀବନକୁ ବ୍ୟାହତ କରିଛି। ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକ ଅନେକ ପ୍ରଭାବିତ ହୋଇଛି। କେତେକ ନଦୀରେ ଘାଇ ସୃଷ୍ଟି ହେବା ଦ୍ୱାରା ଚାଷଜମି ଏବଂ ଜନଜୀବନ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। ତେଣୁ ଲଗାଣ ବର୍ଷା ହେଲେ ନଦୀରେ ବନ୍ୟା ଆସିବାର ଆଶଙ୍କା ରହେ। ତେଣୁ ସେଥିପ୍ରତି ସତର୍କ ଏବଂ ସଜାଗ ରୁହନ୍ତୁ। ନିଜର ଅତ୍ୟାବଶ୍ୟକୀୟ କାଗଜପତ୍ରଗୁଡ଼ିକ ଯେପରିକି ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଭୋଟର ପରିଚୟପତ୍ର, ପାନ୍ କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ନଥିପତ୍ରଗୁଡ଼ିକୁ ସୁରକ୍ଷିତ ରଖନ୍ତୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍?
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ବର୍ଷା ଦିନେ ଘରର ଆଖପାଖ ସଫା ରଖନ୍ତୁ, ଅନାବନ ଗଛ କାଟି ଦିଅନ୍ତୁ, ନଡ଼ିଆ ଖୋଳପା, ପୁରୁଣା ଟାୟାର, ଫୁଲକୁଣ୍ଡ, ଭଗ୍ନ ମାଟିହାଣ୍ଡି କିମ୍ବା କଳସୀରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରି ଟାଣି ଶୁଅନ୍ତୁ। ଶୋଇବା ପୂର୍ବରୁ ମଶାରିର ଚତୁଃପାର୍ଶ୍ୱକୁ ବିଛଣା ତଳେ ପୂରାଇ ଦିଅନ୍ତୁ, କାରଣ ବର୍ଷା ଦିନେ ଅନେକ ଅଞ୍ଚଳରେ ସାପମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳେ। ଅନ୍ଧାରରେ ବାହାରକୁ ଯିବାବେଳେ ସାଙ୍ଗରେ ଟର୍ଚ୍ଚ ନିଅନ୍ତୁ। ସନ୍ଧ୍ୟାବେଳେ ଆବଶ୍ୟକ ନଥିଲେ ଦାଣ୍ଡଦ୍ୱାର ଓ ବାଡ଼ିଦ୍ୱାରର କବାଟ ବନ୍ଦ ରଖନ୍ତୁ।

ସଂସ୍କାର ରଖନ୍ତୁ। ସାପ କାମୁଡ଼ିଲେ ଗୁଣିଆର ସାହାଯ୍ୟ ନ ନେଇ ସଙ୍ଗେ ସଙ୍ଗେ ସାପ କାମୁଡ଼ିଥିବା ବ୍ୟକ୍ତିକୁ ଡାକ୍ତରଖାନା ନିଅନ୍ତୁ, କାରଣ ସାପ କାମୁଡ଼ା ବ୍ୟକ୍ତି ପାଇଁ ଗୋଟିଏ ଗୋଟିଏ ମିନିଟ୍ ମଧ୍ୟ ଖୁବ୍ ମୂଲ୍ୟବାନ। ଘରେ ସାପ ପଶିଥିଲେ ସାପକୁ ନ ମରି ସ୍ନେକ୍ ହେଲ୍ପଲାଇନ୍ର ସହାୟତା ନିଅନ୍ତୁ।

0: हे प्रभु, ए मासरे भी एते इलेक्ट्रिक बिल केमिति देबी?
1: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोर एते चिंता काहे कि जे? मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
0: सतरे भाई?
1: हां भाई, मात्र 1875 टंका रे पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
2: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
3: ବର୍ଷା ଦିନେ ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ, ତେଣୁ ସେଥିପ୍ରତି ସତର୍କ ରହିବା ଏକାନ୍ତ ଆବଶ୍ୟକ। ବର୍ଷାରେ ଭିଜନ୍ତୁ ନାହିଁ, ଛତା କିମ୍ବା ବର୍ଷାତି ବ୍ୟବହାର କରନ୍ତୁ। ବର୍ଷା ଦିନେ ଥଣ୍ଡା, କାଶ, ସର୍ଦ୍ଦି ଏକ ସାଧାରଣ ସମସ୍ୟା, ସେଥିପ୍ରତି ସଜାଗ ରୁହନ୍ତୁ। ନିଜେ ଇଚ୍ଛା ଅନୁଯାୟୀ ଔଷଧ ନ କିଣି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତଟକା ଖାଦ୍ୟ ଖାଆନ୍ତୁ, ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଖାଦ୍ୟକୁ ମାଛି ଦେହରୁ ରକ୍ଷା କରିବା ପାଇଁ ଘୋଡ଼ାଇ ରଖନ୍ତୁ।

ଘର ଆଖପାଖରେ ମଇଳା ଜମା କରନ୍ତୁ ନାହିଁ। ମଇଳା ଜମା ରହିଲେ ମାଛିମାନଙ୍କର ବଂଶବୃଦ୍ଧି ଘଟିବ, ଫଳରେ ହଇଜା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଗତବର୍ଷ ଓଡ଼ିଶାର କେତେକ ଅଞ୍ଚଳରେ ହଇଜା ବ୍ୟାପିବାର ସମ୍ବାଦ ନିଶ୍ଚୟ ଆପଣମାନେ ଜାଣିଥିବେ। ହଇଜା ଏକ ଜଳବାହିତ ରୋଗ, ତେଣୁ ବନ୍ୟା ପରେ ପରେ ହଇଜା ବ୍ୟାପିବାର ଆଶଙ୍କା ବହୁତ ରହିଥାଏ। ତେଣୁ ତଟକା ଆଉ ସୁଷମ ଖାଦ୍ୟ ଖାଆନ୍ତୁ, ପାନୀୟ ଜଳକୁ ବିଶୋଧନ କରି ପିଅନ୍ତୁ କିମ୍ବା ଉଚ୍ଚ ତାପମାତ୍ରାରେ ଫୁଟାଇ ଥଣ୍ଡା କରି ପିଅନ୍ତୁ। ପାନୀୟକୁ ଘୋଡ଼ାଇ ରଖନ୍ତୁ, ସୁରକ୍ଷିତ ରହନ୍ତୁ।

ବର୍ଷାଦିନେ ଘର ଆଖପାଖରେ ଅନାବନା ଗଛ ବା ଘାସ ବହୁଳ ମାତ୍ରାରେ ବଢ଼ିଥାଏ। ଗହଳିଆ ଘାସ ଓ ଗଛ ମଧ୍ୟରେ ମଶା ବଂଶବୃଦ୍ଧି ପାଇବାର ଆଶଙ୍କା ରହିଛି, ସାପମାନେ ମଧ୍ୟ ଲୁଚି ରହିପାରନ୍ତି। ତେଣୁ ଘର ପାଖରେ ଥିବା ଫୁଲକୁଣ୍ଡ, ପରିତ୍ୟକ୍ତ ଟାୟାର, ଭଙ୍ଗା ହାଣ୍ଡିମାଠିଆ ଏସବୁ ଆଦିରେ ପାଣି ଜମି ରହିଲେ ସେଥିରେ ମଶାମାନେ ବଂଶବୃଦ୍ଧି କରିପାରନ୍ତି। ସେଥିପ୍ରତି ସତର୍କ ରହିବା ନିହାତି ଅପରିହାର୍ଯ୍ୟ। ତେଣୁ ଘର ସଫା ରଖନ୍ତୁ ଆଉ ଘରର ଆଖପାଖ ପରିବେଶ ମଧ୍ୟ ସଫାସୁତୁରା ରଖନ୍ତୁ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି, ଆକାଶବାଣୀ ବାରିପଦା, ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ନମସ୍କାର ତଥା ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ହଁ ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଅନେକ କଥା। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ପ୍ରଭାତୀ ଦାସ।

ଭଉଣୀ କଥାରେ ଅଛି, ନିଜେ ସ୍ୱଚ୍ଛ ରୁହ ଓ ପରିବେଶକୁ ସ୍ୱଚ୍ଛ ରଖ, ଆଉ ନିରୋଗ ଜୀବନଯାପନ କର। ହେଲେ ଅନ୍ୟ ଋତୁ ଅପେକ୍ଷା ବର୍ଷା ଦିନରେ ସ୍ୱଚ୍ଛ ପରିବେଶ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ, କାରଣ ଏହି ଋତୁରେ ମଶା ଓ ମାଛିମାନଙ୍କର ପ୍ରାଦୁର୍ଭାବ ଅନ୍ୟ ଋତୁ ଅପେକ୍ଷା ଅଧିକ ମାତ୍ରାରେ ଦେଖିବାକୁ ମିଳେ। ତେଣୁ ସର୍ବପ୍ରଥମେ ଆମ ପରିପାର୍ଶ୍ୱରେ ଥିବା ଖାଲ ସ୍ଥାନମାନଙ୍କରେ ପାଣି ଜମି ରହିବାକୁ ଦେବା ନାହିଁ। ଘର ପାଖରେ ଥିବା ନୋଡ଼ିଆ ଖଳପା, ଅଦରକାରୀ ଟାୟାର ଓ ଅନ୍ୟ ଅଦରକାରୀ ପାତ୍ରମାନଙ୍କରେ ପାଣି ରହିବାକୁ ଦେବା ନାହିଁ। ଘର ପାଖରେ ନାଳ ନର୍ଦ୍ଦମା ଥିଲେ ତାକୁ ବ୍ଲିଚିଂ, ଫିନାଇନ୍ ଆଦି ପକାଇ ପରିଷ୍କାର ରଖିବା। ଆହୁରି ମଧ୍ୟ ଚାରି ପାଖରେ ଅଳିଆ ଓ ଲଟା ହୋଇଥିଲେ ସେସବୁ କାଟି ସଫା ରଖିବା। ସାଧାରଣତଃ ସନ୍ଧ୍ୟା ସମୟରେ ଅଧିକ ମାତ୍ରାରେ ମଶା ଦେଖିବାକୁ ମିଳେ, ତେଣୁ ଘରେ ଓ ଘର ବାହାରେ ଲିମ୍ବ ପତ୍ରର ଧୂଆଁ ଓ ଘର ସନ୍ତସନ୍ତିଆ ହୋଇଥିଲେ ତାକୁ ଫ୍ୟାନ୍ ଦ୍ୱାରା ଶୁଖେଇ ରଖିବାର ବ୍ୟବସ୍ଥା କରିବା। ଏ ତ ଗଲା ଘର ଓ ତାର ଚାରିପଟକୁ କିପରି ସ୍ୱଚ୍ଛ ରଖିବା, ସହର ବା ଗାଁକୁ ମଧ୍ୟ ସ୍ୱଚ୍ଛ ରଖିବା ଆମମାନଙ୍କର ଦାୟିତ୍ୱ। ତେବେ ପ୍ରଥମେ ଆମେ ସମସ୍ତେ ପାଇଖାନା ବ୍ୟବହାର କରିବା, ପୋଖରୀ ଓ ଗଡ଼ିଆ ଆଦିର ପାଣିକୁ ନ ପିଇବା ଉପଯୋଗୀ ବା ଫୁଟେଇ ପିଇବା ଉଚିତ। ଆଜିକାଲି ବ୍ୟବହୃତ ହୋଇଥିବା ବିଭିନ୍ନ ଯନ୍ତ୍ରମାନଙ୍କ ଦ୍ୱାରା ମଧ୍ୟ ବିଶୋଧିତ ପାଣିକୁ ପିଇପାରିବେ। ଘରର

ଅଳିଆ ସବୁଆଡେ ନ ଫୋପାଡି ଡଷ୍ଟବିନ୍ ବ୍ୟବହାର କରିବା ଉଚିତ। ଘରେ ପାଳୁଥିବା ଜୀବଜନ୍ତୁ ଥିଲେ ସେମାନଙ୍କର ରହିବା ସ୍ଥାନ, ସେମାନଙ୍କର ପରିପାର୍ଶ୍ୱକୁ ମଧ୍ୟ ସ୍ୱଚ୍ଛ ରଖିବେ। ବର୍ଷା ଦିନେ ଏହିପରି ନିଜେ ସ୍ୱଚ୍ଛ ରହିବେ ଓ ନିଜର ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବେ।

0: ଗ୍ରୀଷ୍ମ ଋତୁର ଅସହ୍ୟ ତାତିରେ ମଣିଷ ତ୍ରାହି ତ୍ରାହି ଡାକୁଥିବା ବେଳେ ତୃଷାର୍ତ୍ତ ଧରଣୀର ତୃଷା ମେଣ୍ଟାଇବା ପାଇଁ ବର୍ଷାରାଣୀ ଝରଝର ହୋଇ ଝରାଇ ଦେଇଥାଏ ତାର ଅମୃତର ଧାର। ଆକାଶର ସେଇ କଳା ବାଦଲକୁ ଦେଖି ମନମୟୂରୀ ନାଚି ଯାଇଥାଏ ଥେଇ ଥେଇ ହୋଇ। ଆଉ କବି ତାର ଲେଖନୀ ମନରେ ଲେଖିଯାଏ ଅନେକ ଛନ୍ଦଭରା କବିତା। ହେଲେ ଭଉଣୀ, ଏଇ ବର୍ଷା ଦିନ ଯେତିକି ଆନନ୍ଦଦାୟକ ସେତିକି ଦୁଃଖଦାୟକ ମଧ୍ୟ, କାରଣ ଅଧିକ ବର୍ଷା ହେତୁ କୋଉଠି ବନ୍ୟା ହେଲାଣି ତ ଆଉ କୋଉଠି ବାତ୍ୟା। ତେଣୁ ଭଉଣୀମାନେ ଘରର ଆସବାବ ଓ ଘରର ପରିବେଶ ସୁରକ୍ଷିତ କରି ରଖିବା ଉଚିତ। ତାହା ଛଡ଼ା ଏଇ ଋତୁରେ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ଜଳକଣା ଥିବାରୁ ସାଧାରଣତଃ ସବୁ ଜିନିଷପତ୍ରରେ ପୋକ ଲାଗିଯାଇଥାଏ, ଆଉ ମଧ୍ୟ ଘରଗୁଡ଼ିକ ସନ୍ତସନ୍ତିଆ ଓ ଓଦାଳିଆ ଲାଗେ। ତେଣୁ ଜିନିଷପତ୍ର ଏପରିକି ଖାଦ୍ୟ ପଦାର୍ଥରେ ମଧ୍ୟ ଫିମ୍ପି ମାରିଯାଇଥାଏ। ତେଣୁ ସବୁ ସମୟରେ ଘର ଦ୍ୱାର ଓ ଜିନିଷପତ୍ରକୁ ଶୁଖିଲା ରଖିବାକୁ ଚେଷ୍ଟା କରିବେ। ଆଉ ଟିକିଏ ଖରା ହେଲେ ସବୁ ଜିନିଷ ଖରାରେ ଶୁଖାଇବେ। ଯଦି ପଙ୍ଖା ଥାଏ ତେବେ ପଙ୍ଖା ଦେଇ ଘର ଶୁଖାଇ ଦେବେ। ଘର ଚାରିପାଖରେ ଗଛଲତା ଥିଲେ ତାକୁ କାଟି ପରିଷ୍କାର ରଖିବେ। ଘରେ ଫିନାଇନ୍, ଫିନାଇଲ୍ ଓ ଘର ଚାରିପାଖରେ ବ୍ଲିଚିଂ ଦେଇ ପରିବେଶକୁ ସ୍ୱଚ୍ଛ ରଖିବେ। ପୁଣି ଲୁଗାପଟାରେ ଗନ୍ଧ କର୍ପୂର ଦେଇ ରଖିବେ। ଏହି ସମୟରେ ଛୋଟ ଛୋଟ କୀଟମାନ ଜନ୍ମ ନେଇଥାନ୍ତି ଆଉ ସବୁ ଜିନିଷପତ୍ରକୁ ନଷ୍ଟ କରିଦେଇଥାନ୍ତି। ତେଣୁ ସବୁ ଜିନିଷପତ୍ରର ଯତ୍ନ ନେବା ଆମ ଭଉଣୀମାନଙ୍କର ଦାୟିତ୍ୱ ଅଟେ। ବର୍ଷା ଦିନରେ ଏହିପରି ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ସବୁ ସାଇତି ରଖିବେ।
1: ଆଜି ମୁଁ ଶ୍ରାବଣୀ।

ମା ଛୋଟିଆ ଶବ୍ଦଟିଏ ହେଲେ ମଧ୍ୟ ତାର ଗଭୀରତା ଅନେକ ବେଶୀ। ତାର ସ୍ନେହ ଭଳିଆ କଥାରେ ମଣିଷ ଭୁଲିଯାଏ ତାର ସବୁ ଦୁଃଖ। ତାର କୋମଳ ସ୍ପର୍ଶରେ ଦୂର ହୋଇଯାଏ ତା ଦେହର ସମସ୍ତ କ୍ଳାନ୍ତି। ଠିକ ସେମିତି ତାର ଆଶୀର୍ବାଦରେ ଫକୀର ହୋଇଯାଏ ରାଜା। ତାର ପଣତକାନୀର ଛାଇ ତଳେ ମଣିଷ ଭୁଲିଯାଏ ଜୀବନର ସମସ୍ତ ଦୁଃଖ। ଠିକ ସେମିତି ବଢିଲା ଗଛ ତଳେ କ୍ଳାନ୍ତ ପଥିକଟିଏ ତାର ଛାଇ ତଳେ କିଛି ସମୟ ବସିଗଲେ ମେଣ୍ଟିଯାଏ ତାର ସମସ୍ତ କ୍ଳାନ୍ତି। ସେଇଥିପାଇଁ ତ ଆମ ପ୍ରଧାନମନ୍ତ୍ରୀ ମା ସହିତ ଗୋଟେ ଗଛକୁ ତୁଳନା କରିଛନ୍ତି ଏବଂ ମା ପାଇଁ ଗଛଟିଏ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ମାଙ୍କ ଉଦ୍ଦେଶ୍ୟରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ କରିଛନ୍ତି। ମା ଯେପରି ତାର ସନ୍ତାନକୁ ଜନ୍ମ ଦେବା ପରଠାରୁ ଅତି ଯତ୍ନରେ ତାର ଲାଳନ ପାଳନ କରିଥାଏ, ଆମେ ମଧ୍ୟ ଗଛଟିଏ ଲଗାଇ ଅତି ଯତ୍ନରେ ତାକୁ ବଢାଇବାକୁ ଆହ୍ୱାନ ଦେଇଛନ୍ତି, ଯାହାକି ଆଜିର ପ୍ରଦୂଷିତ ପରିବେଶ ପାଇଁ ଏକ ବରଦାନ ରୂପେ କାର୍ଯ୍ୟ କରିବ। ଗଛ କାଟିବା ଓ ବିଭିନ୍ନ ମାଧ୍ୟମରେ ପରିବେଶକୁ ପ୍ରଦୂଷିତ କରିବା ହିଁ ଆଜିର ମୁଖ୍ୟ ସମସ୍ୟା ପାଲଟିଛି। ତେଣୁ ପ୍ରଧାନମନ୍ତ୍ରୀଙ୍କର ଏହି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ। କରିବା

ଶୁଣିଲେ ମହିଳା ମଲ୍ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିଲି ମୁଁ ପ୍ରଭାତୀ ଦାସ। କାର୍ଯ୍ୟକ୍ରମ କିଭଳି ଲାଗିଲା ଚିଠି ଲେଖିବାକୁ ଆଦୌ ଭୁଲିବେନି। ଆମ ଚିଠି ଲେଖିବାର ଠିକଣା ହେଲା ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ପିନ୍ ନମ୍ବର 7570002। ତେବେ ଏତିକିରେ ରହିଲୁ, ନମସ୍କାର।

0: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପେଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି। ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଲୋଚନା ପାଇଁ ଆଗତ କରାଯିବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରିବେ। ପୂର୍ବାହ୍ନ 11 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି, ଫଳରେ ଆଲୋଚନା କାଳରେ ସେମାନେ ସେମାନଙ୍କର ସଂଶୋଧନ ଜନିତ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ପ୍ରମୋଦ ତିୱାରୀ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ଉଠାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏଥିପାଇଁ ବିବୃତ୍ତି ଦାବି କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଗୃହର ନେତା ଜେପି ନଡ୍ଡା କହିଛନ୍ତି ଗୃହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ, ବିରୋଧୀ ସଦସ୍ୟ ନକାରାତ୍ମକ ରାଜନୀତି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
1: ଇସ୍ ସଂସଦ କେ ମାଧ୍ୟମ ସେ ଦେଶକୁ ଇସ୍ ବାତ କା ସନ୍ଦେଶ ଦେନା ଚାହତା ହୁଁ କି ମୋଦୀ ଜୀ କେ ନେତୃତ୍ୱ ମେ ଚଲନେ ୱାଲି ସରକାର ହର ବିଷୟ ପର ଚର୍ଚ୍ଚା କରନେ କେ ଲିଏ ତୈୟାର ହୈ। ବିପକ୍ଷ ଜୋ ହୈ ଓ ଗୈର ଜିମ୍ମେଦାରାନା ବ୍ୟବହାର କର ରହି ହୈ, ୟେ ଧ୍ୟାନ ମେ ରହେ।
0: ଶ୍ରୀ ନଡ୍ଡାଙ୍କ ଜବାବରେ ପ୍ରତିବାଦ ଜଣାଇ କଂଗ୍ରେସ, ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ପାଥେୟ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅଧିବେଶନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଗ୍ଲାସ୍କୋ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ଆଥଲେଟ୍ ବର୍ଗରେ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପାରା ଆଥଲେଟ୍ ବର୍ଗରେ ଦିଲୀପ ଗାଭିତ୍ ସ୍ୱର୍ଣ୍ଣପଦକ ଏବଂ ମହମ୍ମଦ ବାସିଲ ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରୀ ବିର୍ଲା ପଦକ ବିଜେତା ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଦେଶର ଗୌରବ ବୃଦ୍ଧି କରିଥିବାରୁ ଗୃହ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।
2: 23ବେ ରାଷ୍ଟ୍ରମଣ୍ଡଳ ଖେଳୋ ମେ ଶ୍ରୀ ଦିଲୀପ ଗାଭିତ୍ ने स्वर्ण तथा श्री मोहम्मद बासिल ने रजत पद जीता है। श्री मुरली शंकर ने रजत पद जीतकर भारत का गौरव बढ़ाया है। मैं सदन की ओर से देश का मान बढ़ाने वाले सभी खिलाड़ियों, उनके कोच एवं टीम इंडिया को हार्दिक बधाई शुभकामनाएं देता हूं।
0: ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍ପତି କହିଥିଲେ ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଏଥିରେ ବାଧା ସୃଷ୍ଟି ନ କରି ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସଂସଦୀୟ ପରମ୍ପରାର ପରିପନ୍ଥୀ, ତେବେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଛାତ୍ର ପ୍ରତିବାଦ ସମୟରେ ତ୍ୱରିତ କ୍ରିୟାନୁଷ୍ଠାନ ବଳର ବ୍ୟବହୃତ ଧାତବ ପେଲେଟ୍ର ଅଂଶକୁ ସଂରକ୍ଷଣ କରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନିର୍ଦ୍ଦେଶ ଦେଇଛନ୍ତି। ପେଲେଟ୍ ମାଡ଼ ଦ୍ୱାରା ଆହତକୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାତବ ପେଲେଟ୍ ଗନ୍ ବ୍ୟବହାର ଜନିତ ପୁଲିସ୍ର କ୍ଷମତା ଉପରେ ଏହି ଆବେଦନର ପ୍ରଶ୍ନ ଉଠାଯାଇଛି। କେନ୍ଦ୍ର ସରକାରଙ୍କର 6 ଆନ୍ତଃ ମନ୍ତ୍ରଣାଳୟ କମିଟି ଗତକାଲି ଆସାମର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଚରାଇଦେଓ, ଶିବସାଗର, ଜୋରହାଟ ଏବଂ ଗୋଲାଘାଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଡିସ୍ପୁରଠାରେ ରାଜ୍ୟ ମୁଖ୍ୟ ସଚିବ ଡକ୍ଟର ରବି କୋଟାଙ୍କ ସହ ପରିସ୍ଥିତି ନେଇ ସମୀକ୍ଷା କରିଥିଲେ। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାମ୍ପ୍ରତିକ ବନ୍ୟାର କାରଣ, କ୍ଷୟକ୍ଷତି, ରିଲିଫ୍ ଏବଂ ପୁନର୍ବାସ ପ୍ରସଙ୍ଗଗୁଡ଼ିକ ଉପରେ ରାଜ୍ୟସ୍ତରୀୟ ଅଧିକାରୀ ଜାରି କେନ୍ଦ୍ରୀୟ ଦଳକୁ ଅବଗତ କରାଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ଜାରି ରହିଥିବା ନେଇ ରାଜ୍ୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ 3-4 ଦିନ ମଧ୍ୟରେ ଆସାମର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଆଜିଠାରୁ ଆସନ୍ତା ପହିଲା ପର୍ଯ୍ୟନ୍ତ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଏପରିକି ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ହେବାକୁ ଥିବା ବର୍ଷା ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକର ସୀମାନ୍ତ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ତ୍ୱରିତ କ୍ରିୟାନୁଷ୍ଠାନ ସଂସ୍ଥାଗୁଡ଼ିକୁ ସଜାଗ ରହିବା ସହ ସାଧାରଣ ଜନତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ 1,76,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରି ତ୍ୱରିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯିବା ସହ ବନ୍ୟା ସଂକ୍ରାନ୍ତ ହାଇ ଆଲର୍ଟ ଜାରି କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ଜାରି ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆଠାରେ ମତଦାନ ହେଉଛି। ନିର୍ବାଚନ ଆୟୋଗଙ୍କ ମିଳିଥିବା ସୂଚନା ଅନୁଯାୟୀ ବାଙ୍କିପୁର ବିଧାନସଭା ଆସନରେ ପୂର୍ବାହ୍ନ 11 ସୁଦ୍ଧା 11%, ମଞ୍ଜଲପୁରରେ 14%ରୁ ଅଧିକ ଏବଂ ଦାତିଆରେ 32.5%ରୁ ଅଧିକ ମତଦାନ ହୋଇଛି। ସକାଳ 7:00 ଆରମ୍ଭ ହୋଇଥିବା ଭୋଟ୍ଗ୍ରହଣ ସନ୍ଧ୍ୟା 6 ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜାବ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ଚଣ୍ଡୀଗଡ଼ ପ୍ରଶାସନ ପକ୍ଷରୁ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଭଗବତ ମାନ ଏବଂ ଅନ୍ୟାନ୍ୟ ଆପ୍ ନେତାଙ୍କଠାରୁ ଜବାବ ଲୋଡ଼ିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାନଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। 2020 ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଅଭିଯୋଗ ନେଇ ଆପ୍ର ନେତାଙ୍କ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ କରାଯାଇଥିଲା। ଏଥିରେ ଶ୍ରୀ ମାନଙ୍କ ସମେତ ବହୁ ଦଳୀୟ ନେତା ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଚଣ୍ଡୀଗଡ଼ସ୍ଥିତ ବାସଭବନ ଆଡ଼କୁ ପଦଯାତ୍ରା କରିବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ବିକ୍ଷୋଭକାରୀଙ୍କ ପକ୍ଷରୁ ବ୍ୟାରିକେଟ୍ ଭାଙ୍ଗିବା ଏବଂ ପଥରମାଡ଼ କରିଥିବା ନେଇ ପୁଲିସ୍ ପକ୍ଷରୁ ଅଭିଯୋଗ ରହିଛି। ଏହି ମାମଲାର ଶୁଣାଣି କରି ପଞ୍ଜାବ ହାଇକୋର୍ଟ ଏ ସଂକ୍ରାନ୍ତ ଏଫ୍ଆଇଆର୍କୁ ରଦ୍ଦ କରିଥିଲେ। ଏହା ବିରୁଦ୍ଧରେ ଚଣ୍ଡୀଗଡ଼ ପ୍ରଶାସନ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି ଯକ୍ଷ୍ମାରୋଗ ପ୍ରତିହତ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମାରୋଗ 21% ହ୍ରାସ ପାଇଥିବା ବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018 ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। 2013 କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ରାହାଣେ ଭାରତ ପାଇଁ ମୋଟ 85 ଟେଷ୍ଟ, 90 ଦିନିକିଆ ଏବଂ 20 T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପାରା କ୍ରୀଡ଼ାବିତ୍ମାନେ ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ 100 T47 ଫାଇନାଲ୍ରେ ଦିଲୀପ ମାହାଦୁ ଗାଭିତ୍ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମହମ୍ମଦ ବାସିଲ୍ ମସିଙ୍ଗାନାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟସଭାରେ ଆଜି ଆଗତ ହେବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପେଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the Midday News. headlines. Rajya Sabha to take up public examinations prevention of unfair means amendment bill 2026 to make the

0: ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମ ଲେଖା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଲ୍ ଆଗତ କରି କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ଭନ କରାଯିବ। ଏହି ବିଲ୍କୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ସିଂହ ସବୁ ଦଳର ସହଯୋଗ କାମନା କରିଛନ୍ତି। ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂହଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ପ୍ରଶ୍ନପତ୍ର ପ୍ରଘଟ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍କତି ଓମ୍ ବିର୍ଲା ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବର୍ତ୍ତମାନ ଲୋକସଭା ଗୃହ କାର୍ଯ୍ୟ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ପରେ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 5 ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ଭିତରୁ 1,65,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି, ଯେଉଁମାନେ ସବୁ ରିଲିଫ ସେଣ୍ଟରରେ ଅଛନ୍ତି। 464 ରିଲିଫ କ୍ୟାମ୍ପ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯେଉଁମାନେ ରିଲିଫ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣିଘେର ଭିତରେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହୋଇଛି। ଆପଣମାନେ ସମସ୍ତେ ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ।
0: ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମଣ୍ଡଳୀ ବ୍ୟାରେଜ୍ର 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରଭାବିତ ହେଉଥିବାବେଳେ ସନ୍ଧ୍ୟା ସୁଦ୍ଧା 9,30,000 କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖାନଦୀ ଲୁଣା, କରାଣ୍ଡିଆ, ଚିତ୍ରପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି।

0: ପ୍ରଭାବରେ କନ୍ଦଳ କୁଶଭଦ୍ରା ଭାର୍ଗବୀ ଓ ଦୟା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ବନ୍ୟା ଯୋଗୁଁ ଖୋର୍ଦ୍ଧା ପୁରୀ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା କୁଜଙ୍ଗ ତିର୍ତ୍ତୋଲ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଗରତପୁର ଓ ଆଳି ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।
1: ଅନରେବୁଲ ମିନିଷ୍ଟର ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ମିଟିଂ ନେଇଥିଲେ, ସେସବୁ କଲେକ୍ଟରମାନଙ୍କ ସହିତ ବିଶ୍ୱରେ କଥା ହୋଇଛନ୍ତି। ଯେଉଁଠି ଯାହା ୱାଟର ଲଗିଂ ହେବ, ଜଳବନ୍ଦୀ ହେବ, ଯେଉଁଠି ଲୋକମାନଙ୍କର ଏଭାକୁଏସନ ଦରକାର ପଡ଼ିବ, ଯେଉଁଠି ଖାଇବା ଦରକାର ପଡ଼ିବ, ସେସବୁ ଆରେଞ୍ଜମେଣ୍ଟ କରିବେ। ଓଡ୍ରା ପୋଲିସ ପର୍ସନେଲ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଏମାନେ ସଜାଗ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଆଉ ଆମେ ବି ବନ୍ୟା ପରିଚାଳନା କରିବା ପାଇଁ ସଜାଗ ରହିଛୁ।
0: ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 311,660 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଦୁଇଟି ଗେଟ୍ ଦେଇ 63,114 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ର ସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଥିବା ଜଣାପଡ଼ିଛି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ମୁଖ୍ୟ ଯନ୍ତ୍ରୀ ଆଳି ବ୍ଲକକୁ ଗସ୍ତ କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼, ବଡ଼ମ୍ବା, ବାଙ୍କି, ନିଆଳି, ମାହାଙ୍ଗାରେ ବନ୍ୟାଜଳ ପ୍ରବେଶ ସମ୍ଭାବନା ଥିବାରୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କୁ ବନ୍ୟା ଆଶ୍ରୟଶୈଳୀରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ନଦୀବନ୍ଧ ଓ ବ୍ୟାରେଜ୍ ଉପରେ ଭିଡ଼ିଓ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିନ୍ଧେ କହିଛନ୍ତି। ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଜିଲ୍ଲାରେ 3ଟି ବ୍ଲକ ଯାଜପୁର, କୋରେଇ, ଦଶରଥପୁର ପ୍ରଭାବିତ ହୋଇଛି ବୋଲି ସୂଚନା ମିଳିଛି। 18ଟି ରିଲିଫ୍ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ଅନ୍ତର୍ଗତ ଗଦାପଦର ଗ୍ରାମରେ ଜଳବନ୍ଦୀ ଥିବା 7 ଜଣ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରେ କାନ୍ଥ ଭୁଷୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଗନ୍ଧରାଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା 13 ଜଣଙ୍କୁ ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରାୟ 30ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି।
2: ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପୋଷ ବୁଝାମଣା ଜରିଆରେ ଜଳ ବିବାଦର ସମାଧାନ ନେଇ ବୈଠକରେ ବିଚାର ବିମର୍ଶ କରାଯିବ। ଟ୍ରିବ୍ୟୁନାଲରେ ଜଳ ବିବାଦର ଖୁବ୍ ଶୀଘ୍ର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11ଟାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 2 ତାରିଖ ରାତି 11:45 ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ତାରିଖ ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ବନ୍ଧୁତ୍ୱର ମୂଲ୍ୟବୋଧ ଓ ପରିଭାଷାକୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି। 1958 ଜୁଲାଇ 30 ତାରିଖରେ ପାରାଗୁଏରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା 2011 ବନ୍ଧୁତ୍ୱ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଦେଶ, ସଂସ୍କୃତି, ଜନସାଧାରଣ ଏବଂ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବନ୍ଧୁତାର ଶାନ୍ତି ପ୍ରୟାସକୁ ପ୍ରେରଣା ଏବଂ ସମ୍ପ୍ରଦାୟ ମଧ୍ୟରେ ସେତୁ ନିର୍ମାଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘ, ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ନାଗରିକ ସମାଜ ପକ୍ଷରୁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାତି, ଧର୍ମ, ଭାଷା ଓ ସଂସ୍କୃତିର ସୀମାକୁ ଅତିକ୍ରମ କରି ବନ୍ଧୁତା ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଥାଏ। ଏହା ଏପରି ଏକ ସମ୍ପର୍କ ଯାହା ମଣିଷକୁ ମଣିଷ ସହ ଯୋଡ଼ିବା ସହିତ ସମାଜକୁ ଅଧିକ ସମ୍ବେଦନଶୀଳ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିଥାଏ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟସଭାରେ

ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକ। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଟିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଭକ୍ତି ଗୀତର ପ୍ରଥମ ଶିଳ୍ପୀ ସୁବାସ ଦାସ।
1: ଜୟ ଜଗନ୍ନାଥ। ସୁଧୀବୃନ୍ଦ, କାଳିଆକୁ ସମସ୍ତେ କହନ୍ତି ହାଣ୍ଡି ଖିଆ ବୋଲି। ବଳଭଦ୍ର ବି କହିଥିଲେ, ଆଉ ଯେଉଁମାନେ ଭକ୍ତମାନେ ଯେଉଁମାନେ ଗୀତ ଲେଖନ୍ତି ସେମାନେ କହନ୍ତି ଯେ କାଳିଆର ମୁହଁ କାଳେ କଳା ହେଇଛି ଏଇଥିପାଇଁ ଯେ ହାଣ୍ଡିରୁ ଖାଇଲା ବେଳେ କଳା ଲାଗିଯାଇଥିଲା ମୁହଁ। ତ ଯିଏ ହାଣ୍ଡି ଖିଆ, ତାକୁ ସୁନା ଥାଳିବା କ'ଣ ଦରକାର, ରୂପା ଥାଳିବା କ'ଣ ଦରକାର? ସେ ତ ନିଜେ ହାଣ୍ଡିରୁ ଖାଇପାରେ ସିଧା ସିଧା। ତାକୁ ନେଇ କ'ଣ ଗୀତ ହେଇଛି ଆପଣମାନେ ଶୁଣନ୍ତୁ।

ଭକ୍ତମାନଙ୍କ କଥା ଯେତେବେଳେ ପଡ଼େ ସେତେବେଳେ ବନ୍ଧୁ ମହାନ୍ତିଙ୍କ କଥା ଆଗକୁ ଆସିଯାଏ। ଅଭିମାନୀ ବନ୍ଧୁ ମହାନ୍ତିଙ୍କୁ ନିଜେ ଜଗନ୍ନାଥ ଦେଇଥିଲେ ସୁନା ଥାଳିରେ।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:15। ଏଥର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମେ ଶିଳ୍ପୀ ନିବେଦିତା, କଣ୍ଠରେ ତାଙ୍କର ଦେବୀଦତ୍ତ ମହାନ୍ତିଙ୍କ ରଚନା।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ଦ୍ୱାରା ପ୍ରଚାରିତ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଏ ବିଜନେସ ଭିତରେ ମାନେ ବାହାରେ ଯେମିତି ଦିଶୁଛି ଆପଣ ଏବେ ଖାଇ ଯାଉଛି ହୋଟେଲକୁ ବଢିଆ ଲାଗିଲା ଖାନା ଖାଇଲେ
1: ଖାଦ୍ୟ ଖାଇକି ପଳେଇ ଆସିଲା
0: ଆପଣ ପଳେଇ ଆସିଲେ ଦେଖିଲେ ବଢିଆ ଲାଗୁଛି ଏକଦମ ଆପଣଙ୍କ ଭିତରେ ଯଦି କିଛି ଯଦି ମାନେ ଲାଗିଲା ଯେ ଆମେ ବଢିଆ ବେପାର ବିଜନେସ ବଢିଆ ଅଛି ଆଜ୍ଞା ବସିଛନ୍ତି ଚୌକିରେ ଆରାମସେ ଚାଲିଛି ବିଜନେସ
1: ବଞ୍ଚାଇଛି ଆଉ
0: କିନ୍ତୁ ଯେତେବେଳେ ବସିକି ମୁଁ ଗୋଟେ ମାସ ଦୁଇ ମାସ ଯାଇଛି ମାନେ ମୁଣ୍ଡ ଘୋଡ଼ି ବୁଲିଲା ମାନେ ଏଇଠି ସବୁଠୁ ବଡ ଜିନିଷ ସାର୍ ହେଲା ଷ୍ଟାଫ୍ ଚ୍ୟାଲେଞ୍ଜେସ ଆଉ କିଛି ନାହିଁ ଏଇ ବିଜନେସ ରେ କିଛି ନାହିଁ ଆପଣ ଷ୍ଟାଫ୍ ମ୍ୟାନେଜମେଣ୍ଟ ଯଦି କରିପାରିବେ ଏଇ ବେପାରଟି ବହୁତ ବଢିଆ ଚ୍ୟାଲେଞ୍ଜେସ ବହୁତ ଆସିଥିଲା ଷ୍ଟାଫ୍ ରୁ ସେତେବେଳକୁ ଆମର ଜଣେ ବୃଦ୍ଧା ଷ୍ଟାଫ୍ ଥିଲେ ସେ ମତେ ସାହସ ଦେଲେ ମୁଁ ଏକ୍ଚୁଲି ବନ୍ଦ କରିବି ଭାବୁଥିଲି କିନ୍ତୁ ସେ ମତେ କହିଲେ ସାର୍ ହୋଟେଲ ଭଙ୍ଗା ଦେଇଛନ୍ତି ଆପଣ କଣ ପଛ ଘଣ୍ଟା ନେଉଛନ୍ତି ଏଇଟା ଏମିତି କଲେ ହେବନି ଆପଣଙ୍କୁ ନିଜକୁ କରିବାକୁ ପଡିବ ହୋଟେଲ ବ୍ୟବସାୟ କରିଛନ୍ତି ମାନେ ଆପଣ ରାନ୍ଧିବାକୁ ପଡିବ ପ୍ଲେଟ୍ ଉଠାଇବାକୁ ପଡିବ ସପ୍ଲାଏ କରିବାକୁ ପଡିବ ଆପଣଙ୍କୁ କରିବାକୁ ପଡିବ ଆପଣ ଯେପର୍ଯ୍ୟନ୍ତ ଷ୍ଟେବୁଲ ନ କରିଥିବେ ଆପଣ କରିପାରିବେନି ସାର୍ ମୁଁ କହିଲି ରାତି ସାରା ଭାବରେ ଚେକ୍ କରୁଛନ୍ତି ଲୋକଗୁଡା ନିଜର ତ ଇଚ୍ଛା ଶକ୍ତି ଅଛି ଏହା କିଛିଟା ଜାଣିଛୁ ତ କାହିଁ କରିବାନି ତ ପ୍ରଥମେ ପ୍ରଥମେ ନିଜକୁ ସେ ଭିତରେ ପଶେଇ ପୁରା ନିଜେ ରୋଷେଇ କରିବାକୁ ପଡିଲା ସବୁ କରିବାକୁ ପଡୁଛି ଧୀରେ ଧୀରେ ଧୀରେ ଧୀରେ ଦେଖିଲେ ଷ୍ଟେବୁଲ ହେଇବସିଲା
1: ଆପଣ ଯୋଉ କହୁଥିଲେ ଯେ ଆପଣଙ୍କର ଦେଖନ୍ତୁ ଯେ ଏଇଟା ଗୋଟେ ବଡ ସମସ୍ୟା ଆମ ଅଞ୍ଚଳ ପାଇଁ
0: ବହୁତ ବଡ ସମସ୍ୟା
1: କିନ୍ତୁ ଆମର ଏଇ ଅଞ୍ଚଳରୁ ଶତାଧିକ ଯୁବକ ଯୁବତୀ ବାହାର ରାଜ୍ୟକୁ ପଳାଉଛନ୍ତି ଏଠି କାମ ନାହିଁ ବୋଲି ଏଭଳି ଏକ ବିଚିତ୍ର ବିରୋଧ ଯଦି ଆପଣ ଏଠି ରହନ୍ତେ ଏଠି କାମ କରନ୍ତେ ଆପଣଙ୍କର ପରିବାର ବି ଆପଣଙ୍କ ପାଖରେ ରହିଲା ଆପଣଙ୍କର ଖର୍ଚ୍ଚ ମଧ୍ୟ କମ୍ ହବ
0: ଆଜ୍ଞା ସେଇଟା ସମସ୍ତେ ମାନେ ଭାବିପାରନ୍ତିନି ଯିଏ ଏକ୍ଚୁଆଲି ସ୍କିଲ୍ଡ ପର୍ସନ୍ ସେ ସବୁଠି କାମ ପାଇବ
1: ଆଜ୍ଞା
0: ଯାହାର ସକ୍ଷମ ଅଛି କାମ ଦେଖେଇବା ପାଇଁ ହଁ ମାଲିକକୁ ଦୁଇ ପଇସା ରୋଜଗାର କରିକି ଦେବା ପାଇଁ ମାନେ ସେ ଲୋକ କେବେ ବି କୋଉଠି ବି ସେ ମାନେ ଯୋଉଠି ଗଲେ ସେ କରିପାରିବ କିଛି ଅସୁବିଧା ନାହିଁ
1: ଆଜ୍ଞା କିନ୍ତୁ ଆମର ଅଞ୍ଚଳରେ କଲେ ତାଙ୍କ ନିଜର ବି ଉନ୍ନତି ହୁଅନ୍ତା ଏବଂ ଅଞ୍ଚଳର ବି ଉନ୍ନତି ହୁଅନ୍ତା ଆପଣ କଣ କଣ ସବୁ ଆଇଟମ୍ କରନ୍ତି
0: ଆମର ବହୁତ ଆଇଟମ୍ ହୁଏ ସାର୍ ସାଧାରେ ବି ହୁଏ ନନଭେଜ ବି ହୁଏ ଆମର ଯେମିତି ରେଗୁଲାର ଆଇଟମ୍ ଆପଣ ଡେଲି ବେସିସ ରେ ଖାଇପାରିବେ ଭାତ ଡାଲି ତରକାରୀ ଶାଗ ଘାଣ୍ଟ ତରକାରୀ ଖଟା ହେଲା ଚିପ୍ସ ଏମିତି ସବୁ ହୁଏ ତା ବାହାରେ ଆମର ଇଣ୍ଡିଆନ ଚାଇନିଜ ଆଇଟମ୍ ବି ହୁଏ ଆଉ କିଛିଟା ଏକ୍ସପେଣ୍ଟ ପ୍ୟାଟର୍ନ ଆଇଟମ୍ ବି ହୁଏ
1: ଆପଣ ଯେତେବେଳେ ଆରମ୍ଭ କଲେ ଆପଣଙ୍କୁ ତ କିଛି ପୁଞ୍ଜିର ଆବଶ୍ୟକ ହେଇଥିବ କିଛି ପାଣ୍ଠିର ଆବଶ୍ୟକ ହେଇଥିବ ଆପଣଙ୍କୁ
0: ବିଜନେସ ଆପଣଙ୍କ ପୁଞ୍ଜି ଦରକାର ସାର୍ ତ ସେତେବେଳକୁ ମୁଁ ଯୋଉ ଆଗରୁ ଯୋଉ ବିଜନେସ ଥିଲି ତାକୁ ଡିସ୍କସ୍ କଲା ପରେ ଯାହା ରହିଲା ସେଇଠୁ ଆଉ ମୋ ଫ୍ୟାମିଲିରୁ କିଛି ସାହାଯ୍ୟ ମିଳିଥିଲା ହଁ ସେଠୁ ମୋ ବଡ ଭାଇ କିଛି ଦେଇଛନ୍ତି ଆଉ ଜଣେ ମୋ ମାମୁଙ୍କୁ ସେ ବି କିଛି ହେଲ୍ପ କରିଥିଲେ ଆଉ କିଛି ଫ୍ରେଣ୍ଡସ୍ ଏମିତି କରି ହେଲ୍ପ କରିଦେଇଛି ମୁଁ ସମସ୍ତଙ୍କ ସାହାଯ୍ୟ ରହିଛି ଆଜ୍ଞା
1: କହନ୍ତି ଯେ ସବୁଦିନ ହୋଟେଲରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ବୋଲି କିନ୍ତୁ ଆପଣ ଯେଭଳି ଭାବରେ ଖାଦ୍ୟ ଅଛି ପ୍ରସ୍ତୁତ କରୁଛନ୍ତି
0: ମୁଁ ତ କହିବି ଆମେ ଯୋଉଦିନଠୁ ହୋଟେଲ କଲି ସାର୍
1: ଆଜ୍ଞା
0: ପ୍ରାୟତଃ ସେଦିନଠୁ ଆମ ଘରେ ବୋଧେ ରନ୍ଧା ହଉନି
1: ଆଜ୍ଞା
0: ଆମ ହୋଟେଲର ଖାନା ଆମେ ଦୁଇ ବେଳେ ଖାଉ ତ ସେଇଠୁ ସବୁଠୁ ବଡ ପ୍ରମାଣ ହେଲା ଆମ ହୋଟେଲରେ ଦୁଇ ପ୍ରକାର ଖାନା ହଉଥିବ
1: ଆଜ୍ଞା ଆଜ୍ଞା
0: ଏମିତି ନାହିଁ ଯେ ମୋ ପାଇଁ ସ୍ପେଶିଆଲ ବନେଇ ଆଣୁଛି ଆଉ ଗୋଟେ କଷ୍ଟମର ବି ଜାଣିଛନ୍ତି ଆମର ଯେତେ ରେଗୁଲାର କଷ୍ଟମର ଅଛନ୍ତି ସେ ଜାଣିଛନ୍ତି ଯେ ନିଜର ମାଲିକ ଏଇଠି ଖାଆନ୍ତି ଏଇଠୁ ଘରକୁ ପଠାନ୍ତି ତ ସେଇ ହିସାବରେ ଖାନାଟା ଆପଣ ଭାବି ପାରୁଥିବେ କେତେ ଭଲ ବନାହୁଛି
1: ନିଶ୍ଚିତ ଭାବରେ କେବଳ ଯେ ଅର୍ଥ ରୋଜଗାର କରିବା ମାଧ୍ୟମ ବୋଲି ହୋଟେଲକୁ ନେଇଯାନ୍ତି ବରଂ ଅନ୍ୟର ସ୍ୱାସ୍ଥ୍ୟକୁ ବି ଆପଣ ଦୃଷ୍ଟିରେ ରଖୁଛନ୍ତି
0: ଆଜ୍ଞା ଆମର ହୋଟେଲଟା ଆଜ୍ଞା ଏକଦମ ପରିଷ୍କାର ସବୁବେଳେ ଖାନାରୁ ବି ଆପଣ ଦେଖିଲେ ଖାଇଲେ ଜାଣିପାରିବେ ନାହିଁ କି ତେଲ କମ୍ ମସଲା କମ୍ ଗଲା ବର୍ଷ ଆଉ ଗୋଟେ ହୋଟେଲ ଖୋଲା ହେଲା
1: ଆଜ୍ଞା
0: ସେଟା ବି ଚାଲିଛି
1: ତ ଆପଣ ଯେତେବେଳେ ଦୁଇଟା ହୋଟେଲର କଥା ବୁଝୁଛନ୍ତି ଆପଣଙ୍କୁ କିଛି ଅସୁବିଧା ହେଇନି
0: ନା ସେମିତି ଷ୍ଟାଫ୍ ରଖା ହେଇଛି ଆମର ବିଶ୍ୱାସ ଯୋଗ୍ୟ ଷ୍ଟାଫ୍ ଅଛନ୍ତି ଆମର ଏଇ ପୁରୁଣା ହୋଟେଲରେ ଜଣେ ଆମର ମାମୁଁକୁ ଅଛନ୍ତି ଆଉ ସେଠି ଜଣେ ଆଉ ଜଣେ ଭଉଣୀ ବସନ୍ତି ଏ ସମୟରେ ସେଟାକୁ ଷ୍ଟାଫ୍ ଅଛନ୍ତି ଆଉ କହନ୍ତି ନା ଆପଣ ଯେତେ ଆଗକୁ ଯିବେ ଯେତେ ଏକ୍ସପିରିଏନ୍ସ ହବ ଯେତେ ଆଗକୁ ଯିବ ସେତେ ଏକ୍ସପିରିଏନ୍ସ ରେ ଆପଣଙ୍କର କାମ ସହଜ
1: ହେଇଯାଏ ସବୁ
0: ସମୁଦ୍ରଟା ବାଟରୁ ଲହରି ବେଶୀ ଦିଶେ ଯେତେ ଭିତରକୁ ଭିତରକୁ ଯିବେ ପାଣିଟା ସେତେ ଶାନ୍ତ ହେଇଯିବ
1: ଦେଖନ୍ତୁ ଆପଣ ଚାକିରି କରିପାରିଥାନ୍ତେ ତ ଆପଣ ଚାକିରି ନ କରିକି ବ୍ୟବସାୟ କରିବା ପାଇଁ କେମିତି ଇଚ୍ଛା କଲେ
0: ଗଭର୍ଣ୍ଣମେଣ୍ଟ ଚାକିରି ସେଟା ତ କେବେ ଭାବିନି
1: ଆଜ୍ଞା
0: କିନ୍ତୁ ଜଷ୍ଟ ଯେତେବେଳେ ଗ୍ରାଜୁଏସନ କମ୍ପ୍ଲିଟ୍ କରେ ତାପରେ ଚାକିରି ତ କୁହାଯିବ ନା ଏଟାକୁ ମାର୍କେଟ ଏକ୍ସପିରିଏନ୍ସ କୁହାଯିବ ମୁଁ ଥିଲି ମେଡିସିନ ରିପ୍ରେଜେଣ୍ଟ ଥିଲି ତାପରେ ମୁଁ 2008 ଆମେ ବିଜନେସ ରେ ମୁଁ ତାପରେ ପଶିଛି
1: ଏଇଟା ଦେଖନ୍ତୁ ଯେ ଅନେକ କହନ୍ତି କିଛି କାମଧନ୍ଦା ନାହିଁ କଣ କରିବୁ କଣ ନାହିଁ ଏମିତି ଭାବି ଭାବି ତାଙ୍କ ସମୟକୁ ସେମାନେ ଅପଚୟ କରିଦିଅନ୍ତି
0: ମୁଁ କହିବି ରିକ୍ସ ନ ନେଲେ ଆପଣ ଆଗକୁ ବଢିପାରିବେନି ଆପଣଙ୍କୁ ରିକ୍ସ ନେବାକୁ ପଡିବ ମାନେ କିଛି ନ କରିବେ ତ ଜାଣିବେନି କେମିତି ଯେ କଣ ହେଲା କଣ ନାହିଁ ଆପଣ କରିବାକୁ ପଡିବ ରିକ୍ସ ନେଲେ ଯାଇ ଆପଣ ଆଗକୁ ବଢିପାରିବେ ଗୋଟେ ବିଜନେସ କୁ ଷ୍ଟେବୁଲ ହେବା ପାଇଁ ସମସ୍ତେ ଭାବନ୍ତି ମାସରେ ଲୋକ ହେଇଯିବେ ଦୁଇ ମାସରେ ହେଇଯିବେ ବର୍ଷରେ ହେଇଯିବେ ନାଇଁ ହେବେନି ସାର୍ ମିନିମମ୍ ଆପଣଙ୍କୁ 3 ବର୍ଷ

0: ଆପଣଙ୍କୁ ୱେଟ୍ କରିବାକୁ ପଡିବ, ଆପଣ ସେଥିରେ ଆପଣଙ୍କୁ ମନ ଧ୍ୟାନ ଦେଇକି ରହିବାକୁ ପଡିବ। ତାପରେ ଆପଣଙ୍କର ଅଟୋ ମୋଡ୍ରେ ଚାଲିବ ତାଙ୍କ ଗାଡି, ସ୍ୱଚାଳିତ ହେଇଯିବ ଗାଡି।
1: ଆଜ୍ଞା ଆଜ୍ଞା, ଆପଣ କହିଲେ ଯେ ଧୀରେ ଧୀରେ ସବୁ ସ୍ୱଚାଳିତ ହେଇଯିବ ବୋଲି, ଆମେ ଆଶା କରିବୁ ଆପଣଙ୍କର ଆଗାମୀକାଲି ଯାହା ବି ଆପଣ ବ୍ୟବସାୟ କରୁଛନ୍ତି ତାହା ସବୁ ସ୍ୱଚାଳିତ ହେଇଯାଉ, ଆପଣ ଆହୁରି ଆହୁରି ଉନ୍ନତି କରନ୍ତୁ। ଏହି କାମନା ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆପଣଙ୍କର ବ୍ୟବସାୟ ସମ୍ପର୍କରେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ନମସ୍କାର। ଆମେ ନବ ଯୁଗ ନବ ତରୁଣ।

0: ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsurjaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18 ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ଆବଣ୍ଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ରହି ମହାନଦୀ ଜଳ ବିବାଦର ତୁରନ୍ତ ସମାଧାନ ଉପରେ ଆପୋଷ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
1: ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ କିଭଳି ଭାବରେ ମହାନଦୀ ଜଳ ସମସ୍ୟାର ସମାଧାନ, ଏକ ସ୍ଥାୟୀ ସମାଧାନ ମାଧ୍ୟମରେ ତାର ସମାଧାନ କେମିତି କରାଯାଇପାରିବ, ସେଥିପାଇଁ ଏ ବାବଦରେ ଆଜି ଆରମ୍ଭ ହୋଇଛି। ନିଶ୍ଚିତ ଭାବରେ ଏ 3 ମାସ ଭିତରେ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ମହାନଦୀ ଜଳ ଉପରେ, ଜଳ ବଣ୍ଟନ ଉପରେ, ତାର ପରିଚାଳନା ଉପରେ, ତାର ସୁରକ୍ଷା ଉପରେ ଯେଉଁ ସମସ୍ୟାଗୁଡ଼ିକ ଅଛି ତାକୁ ସମାଧାନ କରାଯିବ ଏବଂ ନିଶ୍ଚିତ ଭାବରେ ମୁଁ ବି ଆଶା ବ୍ୟକ୍ତ କରିବି ଯେ ଆସନ୍ତା ଦୀପାବଳି ଅଛି, ସେତେବେଳକୁ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ ହୋଇଥିବ।
0: ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ବିବାଦ ସମାଧାନ ଉପରେ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ଜଳ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 18 ଜିଲ୍ଲାର 95 ବ୍ଲକର 472 ପଞ୍ଚାୟତର 1301 ଗ୍ରାମର 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସେହିଭଳି 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବା ଆକଳନରୁ ଜଣାପଡ଼ିଛି। 1,76,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା ଯୋଗୁଁ 16,150 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମୁଣ୍ଡଳୀ ବ୍ୟାରେଜ୍ରେ 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା 9,30,000 କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ଏହାର ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଆଜି ସନ୍ଧ୍ୟା 6ଟା ସୁଦ୍ଧା 621.35 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,08,257 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଦୁଇଟି ଗେଟ୍ ଦେଇ 65,233 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ର ସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟେକ ତଦାରଖ କରୁଥିବା ଜଣାପଡ଼ିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟାଞ୍ଚଳର ପରିସ୍ଥିତି ସମୀକ୍ଷା କରିଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ପୂଜାରୀ ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ସହାୟକ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି ବନ୍ୟାସ୍ଥିତି ଆକଳନ କରିଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହିତ କ୍ଷୟକ୍ଷତିର ଆକଳନ କରି ତ୍ୱରିତ ରିପୋର୍ଟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଉତ୍ତର ଓଡ଼ିଶା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିର ମୁକାବିଲା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ସ୍ଥିତି ଉପରେ 24 ଘଣ୍ଟିଆ ନଜର ରଖାଯାଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ 24 ଘଣ୍ଟିଆ ସତର୍କ ରହିବା ଲାଗି କୁହାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଓ ଶାଳନ୍ଦୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଧାମନଗର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚି ବିପନ୍ନ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ କୁଲେର ବାହାଲି ଓ ଲସ୍ତଲା ଗ୍ରାମକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହିତ ବିପନ୍ନ ଲୋକଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ତେଲ ନଦୀ କୂଳରେ ଅବସ୍ଥିତ ବେଲିଖଣ୍ଡି ଶିବ ମନ୍ଦିରରେ ଫସି ରହିଥିବା 10 ଜଣ ଶ୍ରଦ୍ଧାଳୁଙ୍କୁ ଏନ୍ଡିଆର୍ଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ଗୃହୀତ ହୋଇଛି। ଲୋକସଭାରେ ଏହି ବିଧେୟକ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବିଧେୟକରେ ବ୍ୟବସ୍ଥା କରାଯାଇଛି। ଏଥିରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟଦଣ୍ଡର ପ୍ରାବଧାନ ରହିଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର 2014-15 ଆର୍ଥିକ ବର୍ଷରୁ ବର୍ତ୍ତମାନ ସୁଦ୍ଧା 318 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶେଖାବତ କହିଛନ୍ତି, ସ୍ୱଦେଶ ଦର୍ଶନ ଯୋଜନା ଏବଂ ପ୍ରସାଦ ଆଦି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। ପୁରୀ ଶ୍ରୀମନ୍ଦିର, ରାମଚଣ୍ଡୀ, ଦେମୁଳିଠାରେ ପ୍ରାଚୀ ନଦୀତଟ ବିକାଶ ନିମନ୍ତେ ପ୍ରସାଦ ଯୋଜନାରେ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିଭଳି ହୀରାକୁଦ ଓ ସାତକୋଶିଆର ବିକାଶ ପାଇଁ 131 କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ପୌରପାଳିକା 11 ନମ୍ବର ୱାର୍ଡ ଭାଲୁଗୁଡ଼ାସ୍ଥିତ ବାବା ନାଗେଶ୍ୱର ମନ୍ଦିରରେ 3 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରାଚୀରର ଶିଳାନ୍ୟାସ କରିଛନ୍ତି। ଦେବଗଡ଼ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ର ସଂଶୋଧନ ଅନୁଯାୟୀ ପ୍ରି ସେଟଲମେଣ୍ଟ ଦଲିଲ ଅଧୀନରେ ବିଭିନ୍ନ ମାମଲାର ଶୁଣାଣି କରାଯାଇ 30 ଜଣ ଆବେଦନକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱାବଧାନରେ ଲମତାପୁଟ ବ୍ଲକର ମିଶନ ଶକ୍ତି ଗୃହରେ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ଥଇଥାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ 80ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ତଥା ରଙ୍ଗେଇଲୁଣ୍ଡା ବ୍ଲକର ଲୁହାଝର ପଞ୍ଚାୟତରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋର ନ୍ୟାୟ ଆଇନ, ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା

0: ମାନବାଧିକାର ଆଇନ ପୋଷ୍ଟ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶତାଧିକ କର୍ମଚାରୀ, ରେଳ ସୁରକ୍ଷା ବଳ ଓ ରେଳ ପୁଲିସ୍ ସହଯୋଗ ଏକ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ୍ୟ ସ୍ତରରେ ସଚେତନତା ସୃଷ୍ଟି, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18 ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଚଳିତ ମୌସୁମୀ ଋତୁରେ ଦେଶର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି। ପାହାଡ଼ିଆ ଅଞ୍ଚଳରେ ବାଦଲଫଟା ବର୍ଷା, ବନ୍ୟା ପରିସ୍ଥିତି ସୃଷ୍ଟି ସହ ଏବଂ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳଗୁଡ଼ିକରେ ଏଥର ଆଶାତୀତ ବର୍ଷା ଅନୁଭୂତ ହେଲାଣି, ଫଳରେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରୁଛି। ପ୍ରକୃତିର ତାଣ୍ଡବ ଆସାମ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି। ଆସାମର ବନ୍ୟା ପରିସ୍ଥିତି ସବୁଠାରୁ ଗୁରୁତର ରହିଛି। ଚରାଇଦେଓ, ଶିବସାଗର, ଜୋରହାଟ, ଗୋଲାଘାଟ, ଲକ୍ଷିମପୁର ଏବଂ ଧେମାଜି ଆଦି 12ଟିରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି। 800ରୁ ଅଧିକ ଗାଁ ଜଳବନ୍ଦୀ ହେବା ସହ 7 ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାଜନିତ ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛନ୍ତି। କେତେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରତି ମିଳିଛି। ଇତିମଧ୍ୟରେ ଏକ 6 ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଗତକାଲି ଏହି କେନ୍ଦ୍ରୀୟ କମିଟି ଦିସପୁରଠାରେ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେଇ ପ୍ରଭାବିତ ଅଞ୍ଚଳଗୁଡ଼ିକର ପରିସ୍ଥିତି ନେଇ କମିଟିକୁ ଅବଗତ କରାଇଛନ୍ତି। ସାମ୍ପ୍ରତିକ ବନ୍ୟାର କାରଣ, ଏହାର ପ୍ରଭାବ, ରିଲିଫ୍ ଯୋଗାଣ ଏବଂ ପୁନର୍ବାସ ପଦକ୍ଷେପ ଉପରେ ମଧ୍ୟ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା କରିଛନ୍ତି। କମିଟି ଦେଇଥିବା ସୂଚନା ଅନୁଯାୟୀ ଆସାମରେ ବନ୍ୟା ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ଚରାଇଦେଓ ଓ ଶିବସାଗର ଭଳି ଜିଲ୍ଲାଗୁଡ଼ିକ ସାଧାରଣତଃ ବନ୍ୟାପ୍ରବଣ ହୋଇନଥିବା ବେଳେ ଗତ 19 ତାରିଖରେ ନାଗାଲାଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏହି 2ଟିଯାକ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି କମିଟି କହିଛି। ଆସାମରେ କ୍ଷୟକ୍ଷତି ଆକଳନ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ କମିଟିକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସାମର ବିଭିନ୍ନ ଅଞ୍ଚଳରେ ଆଗାମୀ 3-4 ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦେଶର ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରରେ ମଧ୍ୟ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇଛି। ବିଭିନ୍ନ ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କୁ ରଖାଯାଇ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ସେହିଭଳି ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷାଜନିତ ବନ୍ୟା ଦ୍ୱାରା 5ଟି ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000ରୁ ଅଧିକ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ସମ୍ପୃକ୍ତ ବିଭାଗୀୟ ଅଧିକାରୀ କ୍ଷେତ୍ରସ୍ତରରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ନିରବଚ୍ଛିନ୍ନ ତଦାରଖ କରୁଛନ୍ତି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ

0: ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେକ ପ୍ରଭାବିତ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ରୂପକୁ ଦର୍ଶାଉଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ଏଭଳି ଆହ୍ୱାନଜନିତ ପରିସ୍ଥିତିର ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତି ଜରୁରୀ। ତେବେ ପ୍ରଶାସନ ଓ ନାଗରିକ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କଲେ ସଙ୍କଟର ସଫଳ ମୁକାବିଲା ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଗୀତଟି ପରିବେଷଣ କରିଛନ୍ତି ଗିରିଶ ଚନ୍ଦ୍ର ମାରାଣ୍ଡି ଏବଂ ତାଙ୍କର ସାଥୀ କଳାକାରମାନେ। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ ବିରତି।
3: ପ୍ରିୟ ଟିଭି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ ଟିପିଏନ୍ ଓ ଡିଏଲ୍ ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ୍ ଆପ୍। ଏହାକୁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋର୍ ଅଥବା ଆପଲ୍ ଷ୍ଟୋର୍ରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା ଟିପିଏନ୍ ଓ ଡିଏଲ୍। ପ୍ରିୟ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା ଟିପିଏନ୍ ଓ ଡିଏଲ୍।
4: ଶ୍ରୋତା ବନ୍ଧୁ, ସାଧାରଣତଃ ବର୍ଷା ଦିନରେ ନଈ ନାଳ ପୋଖରୀ କୂଅ ଆଦିର ପାଣି ଗୋଳିଆ ହୋଇଥାଏ। କେତେକ ସ୍ଥାନରେ ଏହି ପାଣିକୁ ଘରମାନଙ୍କରେ ବ୍ୟବହାର କରିଥାନ୍ତି, ଫଳରେ ଏହି ପାଣି ବ୍ୟବହାର ଦ୍ୱାରା କାମଳ, ହଇଜା ବା ଝାଡ଼ାବାନ୍ତି, ଚର୍ମରୋଗ ଆଦି ହେବାର ସମ୍ଭାବନା ଥାଏ।
5: ତେଣୁ ଆପଣମାନେ ରୋଗରୁ ସୁରକ୍ଷିତ ରହିବା ପାଇଁ ପାଣିକୁ ବିଶୁଦ୍ଧ କରି ବ୍ୟବହାର କରନ୍ତୁ। ବ୍ଲିଚିଂ, କ୍ଲୋରୋକୁଇନ୍ ବଟିକା କିମ୍ବା ପାଣିକୁ ଫୁଟାଇ ଥଣ୍ଡା କରି ଛାଣି ସଫା ପାତ୍ରରେ ରଖି ବ୍ୟବହାର କରନ୍ତୁ। ଖାଦ୍ୟ ପଦାର୍ଥକୁ ସବୁବେଳେ ଘୋଡ଼ାଇ ରଖନ୍ତୁ, ଉଷୁମ ଖାଦ୍ୟ ଖାଆନ୍ତୁ। ବିଶେଷ ଭାବରେ ଏହି ଋତୁରେ ଛୋଟ ପିଲାମାନଙ୍କର ଯତ୍ନ ନେବା ବହୁତ ଜରୁରୀ। ଯଦି କେବେ କାହାର ଦେହ ଅସୁସ୍ଥ ହେଲା, ତେବେ କାଳ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
4: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଗିରିଶ ଚନ୍ଦ୍ର ମାରାଣ୍ଡି ଏବଂ ତାଙ୍କର ସାଥୀ କଳାକାରମାନେ।
5: ଆଦିବାସୀ ପରମ୍ପରାରେ ଯେଉଁଠି ନାଚ ହୁଏ ତାକୁ ଆଖଡ଼ା ବୋଲି କହନ୍ତି। ସେହି ଆଖଡ଼ାରେ ନାଚିବା ପୂର୍ବରୁ ଆଖଡ଼ାକୁ ଖୋଲିବା ପାଇଁ ଦେବାଦେବୀମାନଙ୍କୁ ପ୍ରଥମେ ପ୍ରାର୍ଥନା କରାଯାଇଥାଏ। ଗୀତଟି ଏହି ମର୍ମର।

ଗିରିଶ ଚନ୍ଦ୍ର ମାଣ୍ଡି ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ରାମ ଟୁଡୁ, ସନାତନ ହାସ୍ଦା, ସାମୁ ବେସ୍ରା, ଲାଛୁ ଟୁଡୁ, ଦୁର୍ଗା ବେସ୍ରା, ସୁରେନ୍ଦ୍ର ଟୁଡୁ, ହୀରାମଣି ହାସ୍ଦା, ବାସନ୍ତୀ ହାସ୍ଦା ଏବଂ ସଲମା ହାସ୍ଦା।

0: ଶୁଣୁଥିଲେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ ଶିଳ୍ପୀ ଗିରିଶ ଚନ୍ଦ୍ର ମାରାଣ୍ଡି ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସଂସଦର ଅନୁମୋଦନ ଲାଭ କଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ। ବିହାର ଗୁଜରାଟ ଓ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶେଷ ହେଲା ମତଗ୍ରହଣ। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କଲା ଇନ୍ ସ୍ପେସ୍। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଲେ ତିନି ଜଣ ଭାରତୀୟ ଖେଳାଳି। ବିସ୍ତୃତ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି। ଆଜି ଅପରାହ୍ନରେ ରାଜ୍ୟସଭାରେ ବିଲ୍ଟିକୁ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଗତ କରିଥିଲେ। ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ କହିଛନ୍ତି ବିଲ୍ ଆଲୋଚନା ପାଇଁ 7 ଘଣ୍ଟା ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ବିଲ୍ ଆଗତ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ନୂତନ ଆଇନ ଅନୁଯାୟୀ ତଦନ୍ତ ପାଇଁ 2 ମାସ ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଡକ୍ଟର ସିଂ କହିଛନ୍ତି। କୌଣସି ଛାତ୍ରଙ୍କ ଭବିଷ୍ୟତକୁ ବିପଦରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ଡକ୍ଟର ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୃହରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଯଦିଓ କଂଗ୍ରେସ ଏହି ପ୍ରସ୍ତାବିତ ବିଲ୍କୁ ସମର୍ଥନ କରୁଛି, ତେବେ ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ କୌଣସି କଠୋର ବ୍ୟବସ୍ଥାର ପ୍ରସ୍ତାବ ନାହିଁ। ଛାତ୍ରଙ୍କ ଅଭିଯୋଗ ଏବଂ ପରୀକ୍ଷା କ୍ଷେତ୍ରରେ ବିଫଳତା ପରେ ହିଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଖଡ୍ଗେ କହିଛନ୍ତି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ ଆଜି ପାରିତ ହୋଇଛି। ଗତକାଲି ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ସଂକ୍ରାନ୍ତ 1971 ଆଇନକୁ ସଂଶୋଧନ କରିବା ଲକ୍ଷ୍ୟ ନେଇ ଗୃହରେ ଏହି ବିଲ୍ ଆଗତ କରିଥିଲେ। ବିଧେୟକରେ ଥିବା ପ୍ରସ୍ତାବ ଅନୁଯାୟୀ ଜାତୀୟ ସଙ୍ଗୀତ ଜନଗଣ ମନ ପରି ଜାତୀୟ ଗୀତ ବନ୍ଦେ ମାତରମ୍ ସମାନ ସାମ୍ବିଧାନିକ ସୁରକ୍ଷା ପାଇବ। ଏହାର ଅପମାନ କ୍ଷେତ୍ରରେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି ଏହା କେବଳ ଏକ ବୈଧାନିକ ସଂଶୋଧନ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟ, ଜାତୀୟ ପରିଚୟ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ପ୍ରତିପାଦନ କରୁଛି। 1971 ଏହି ଆଇନ ଅଧୀନରେ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନକୁ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି, ତେବେ ଏଥିରେ ବନ୍ଦେ ମାତରମ୍କୁ ସାମିଲ କରାଯାଇଛି। ଏହା ଜାତୀୟ ଗୀତ ସହ ଜାତିର ଆତ୍ମାର ସ୍ୱର ବୋଲି ପରିଗଣିତ ହେଉଛି। ଜାତୀୟ ଗୀତ ବନ୍ଦେ ମାତରମ୍ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା ବୋଲି ଶ୍ରୀ ରାୟ କହିଛନ୍ତି। 1947 ଅଗଷ୍ଟ ମାସ 15 ତାରିଖରେ ସକାଳ 6:30 ଦେଶ ସ୍ୱାଧୀନତାର ପ୍ରଥମ ଦିବସରେ ଅଲ୍ ଇଣ୍ଡିଆ ରେଡିଓରେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗୀତ ପରିବେଷଣ କରିବାକୁ ପଣ୍ଡିତ ଓମକାରନାଥ ଠାକୁରଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କହିଥିଲେ ବୋଲି ମନ୍ତ୍ରୀ ଶ୍ରୀ ରାୟ ଆଜି ସୂଚନା ଦେଇଛନ୍ତି।

ଅପରାହ୍ନ ପାଞ୍ଚଟା ସୁଦ୍ଧା ବାଙ୍କିପୁର ଆସନରେ ପାଖାପାଖି 34%, ମଞ୍ଜଲପୁରରେ 34%ରୁ ଅଧିକ ଏବଂ ଦାତିଆରେ 69%ରୁ ଅଧିକ ମତଦାନ ହୋଇଥିଲା। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ମହାକାଶକୁ ପୁନଃ ପ୍ରକ୍ଷେପଣ ଜନିତ ବିପଦକୁ ପ୍ରତି 10,000ରେ 1କୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଘରୋଇ ସଂସ୍ଥାଗୁଡ଼ିକର ମହାକାଶ କ୍ଷେତ୍ର କାର୍ଯ୍ୟକଳାପ ପାଇଁ ଏକକ ୱିଣ୍ଡୋ ସଂସ୍ଥା ଭାବେ ଇନ୍ ସ୍ପେସ୍ କାର୍ଯ୍ୟ କରୁଛି। କୌଣସି ଭାରତୀୟ ସଂସ୍ଥା ଭାରତୀୟ ମହାକାଶ ସୀମା ଭିତରେ କିମ୍ବା ବାହାରେ ମହାକାଶକୁ ପୁନଃ ପ୍ରେରଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଏଥିପାଇଁ ଅନୁମତିର ଆବଶ୍ୟକତା ପଡ଼ିବ ବୋଲି ଇନ୍ ସ୍ପେସ୍ କହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଧିକରଣଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ପରାମର୍ଶବଳୀ ଏବଂ ପ୍ରକ୍ରିୟା ଆଧାରରେ ଏଣିକି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହି ନିର୍ଦ୍ଦେଶାବଳୀ ଗତକାଲି ପ୍ରକାଶ ପାଇଛି। ମହାକାଶକୁ ପୁନଃ ପ୍ରକ୍ଷେପଣ କ୍ଷେତ୍ରରେ 6 ମାସ ପୂର୍ବରୁ ଅନୁମୋଦନ ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଏବଂ ଯାତ୍ରାକୁ ସୁଲଭ ଓ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ନାଇଡୁ କହିଛନ୍ତି ଏ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଥିଲା। ତେବେ ଏଭଳି ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ସରକାର 10,000 କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଣ୍ଠି ସହାୟତା ଘୋଷଣା କରିଥିଲେ। ଇନ୍ଧନ ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଯୋଜନାକୁ ମଧ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିବା ଶ୍ରୀ ନାଇଡୁ କହିଛନ୍ତି। ମୂଲ୍ୟବୃଦ୍ଧି ଜନିତ ପରିସ୍ଥିତିରେ ଘରୋଇ ବିମାନ କମ୍ପାନୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ନାଇଡୁ ଗୃହରେ ସୂଚନା ଦେଇଛନ୍ତି। ଭାରତର 3ଟିଯାକ ପ୍ରତିରକ୍ଷା ସେବାର 9 ଜଣ ମହିଳା ଅଧିକାରୀଙ୍କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ମାନିତ କରିଛନ୍ତି। ପ୍ରଥମଥର ପାଇଁ ଏହି ମହିଳା ଅଧିକାରୀ ନୌସେବା ଅଭିଯାନ ଅଧୀନରେ ସମୁଦ୍ର ପ୍ରଦକ୍ଷିଣକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ସେନାର ଜାହାଜ ତ୍ରିବେଣୀରେ 314 ଦିନର ଯାତ୍ରା ସମାପ୍ତ କରି ସେମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀରେ ସେମାନଙ୍କ ସହ ମତବିନିମୟ ବେଳେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି 4ଟି ମହାସାଗରର ପ୍ରାୟ 25,500 ନଟିକାଲ୍ ମାଇଲ୍ ଏହି ମହିଳା ଅଧିକାରୀମାନେ ପ୍ରଦକ୍ଷିଣ କରିଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଜୋର୍ଡାନ୍ କହିଛି ଲଗାତାର ଦ୍ୱିତୀୟ ଦିନ ପାଇଁ 5ଟି ଇରାନୀ କ୍ଷେପଣାସ୍ତ୍ରକୁ ତା'ର ସୁରକ୍ଷା ବାହିନୀ ପ୍ରତିହତ କରିଛି। ଇରାନ୍ ପକ୍ଷରୁ କ୍ୱେତ୍ରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ସେଠାକାର କର୍ତ୍ତୃପକ୍ଷ କହିଛନ୍ତି ଏହି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚୀନ୍ର ଏକ କମ୍ପାନୀର ଅଟ୍ଟାଳିକାରେ ବ୍ୟାପକ କ୍ଷତି ହୋଇଛି। ଚଳିତ ସପ୍ତାହ ଆରମ୍ଭରେ ଡ୍ରୋନ୍ ଆକ୍ରମଣରେ ଇଜିପ୍ଟର ଏକ ବନ୍ଦରରେ ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। ଇରାନ୍ ଉପରେ ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଇରାନ୍ ପକ୍ଷରୁ ଆମେରିକାର ସାମରିକ ଘାଟିକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ କରାଯାଉଛି। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍ ଥ୍ରୋ ଖେଳରେ 3 ଜଣ ଭାରତୀୟ କ୍ରୀଡ଼ାବିତ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ନିରଜ ଚୋପ୍ରା, ରୋହିତ ଯାଦବ ଏବଂ ଜସବୀର ସିଂ। ପୂର୍ବରୁ ଭାରତର ପାରା କ୍ରୀଡ଼ାବିତ୍ ପୁରୁଷ 100 ମିଟର T47 ଫାଇନାଲ୍ରେ ପଦକ ହାସଲ କରି ଇତିହାସ ରଚିଛନ୍ତି। ଦିଲୀପ ମାହାତୁ ଗାଭିତ୍ ସ୍ୱର୍ଣ୍ଣ ଏବଂ ମହମ୍ମଦ ବାସିଲ୍ ମୁସିଙ୍ଗାନା କାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଭାରତ ଏପର୍ଯ୍ୟନ୍ତ 15ଟି ପଦକ ହାସଲ କରିଛି। ସେଥିରେ 3ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ମସିହାରେ ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। 2013 ମସିହାରେ କ୍ରିକେଟ୍ କ୍ୟାରିୟର୍ର ଆରମ୍ଭ କରିଥିବା ଶ୍ରୀ ରାହାଣେ

titular Home Space, ଏବଂ ଗ୍ରାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲ୍ରେ ପହଞ୍ଚିଲେ ତିନି ଜଣ ଭାରତୀୟ ଖେଳାଳି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।

0: Ya para mientras se comienza a encender, les voy a un corto que me rojo.
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ସୁଚିସ୍ମିତା ସାହୁ। ଲଗାଣ ବର୍ଷା ଫଳରେ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ଜୁଆରିଆ ନଦୀଗୁଡ଼ିକରେ ବର୍ଷାଜଳ ସମୁଦ୍ରକୁ ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି ଜିଲ୍ଲାର ଏରସମା ଅଞ୍ଚଳରେ ପ୍ରବାହିତ ବାଲିଆମରା ଓ ମାହାଙ୍ଗା ନଦୀରେ ଉଦ୍ଭୁତ ବର୍ଷାଜଳ ନଦୀ ପାର୍ଶ୍ୱବର୍ତ୍ତୀ ଚାଷଜମି ପାଇଁ ବିପଦ ଆଶଙ୍କା ସୃଷ୍ଟି କରିଛି। ନଦୀରେ କିଛି ଲୋକ ବେଆଇନ ଭାବେ ବାଉଁଶ ତଳେଇ ଓ ଚାଞ୍ଚରା ମାଧ୍ୟମରେ ଆଡ଼ ନିର୍ମାଣ କରି ମାଛ ଧରିବା ସହ ନଦୀ ଜଳପଥ ଅବରୋଧ କରିଛନ୍ତି, ଯାହାଫଳରେ ଖରିଫ ଚାଷ ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ନଦୀରୁ ବେଆଇନ ବଡ଼ ବା ଘେରି ଉଚ୍ଛେଦ ନ ହେଲେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହେବ। ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ନଦୀରୁ ବେଆଇନ ଜଳ ଅବରୋଧ ହଟାଇବା ନିମନ୍ତେ ସାମାଜିକ ଅନୁଷ୍ଠାନ ଆଖିର ସଭାପତି ଅରୁଣ ପରିଡ଼ା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
2: ଲଗାଣ ବର୍ଷାରେ ବର୍ଷା ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇପଡ଼ିଛି। କାରଣ ରହିଛି ଯେ ଏହା ଯୋଉ ମାହାଙ୍ଗା ନଦୀରେ 100ରୁ ଅଧିକ ଯୋଉ ଚାଞ୍ଚରା ଘେରି କରାଯାଇଛି, ବେଆଇନ ଭାବେ କରାଯାଇଛି, ତାହାଫଳରେ ଜଳ ନିଷ୍କାସନ ଠିକ ରୂପେ ସୁଚାରୁ ରୂପେ ହେଇପାରୁ ନାହିଁ। ସେଥିଯୋଗୁଁ ଜଳ ନିଷ୍କାସନ ବାଧକ ସୃଷ୍ଟି ହୋଇଛି। ଏଥିପ୍ରତି ସରକାର ପ୍ରଶାସନ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆମେ ଆଖି ଅନୁଷ୍ଠାନ ତରଫରୁ ସରକାରଙ୍କ ନିକଟରେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରୁଛୁ ଯେ ଏଭଳି ଭାବରେ ଖୁବ୍ ଶୀଘ୍ର ଏ ଜଳବନ୍ଦୀକୁ ଉଚ୍ଛେଦ କରିବା ପାଇଁ।
1: ବୃଷ୍ଟିପାତରେ ଅନିୟମିତତା ଦେଖାଦେଇଥିବାରୁ ଚାଷବାସ ପର୍ଯ୍ୟାୟ ପରିମାଣରେ ଆଗେଇ ପାରି ନାହିଁ। ତେଣୁ ଏଭଳି ପରିସ୍ଥିତିରେ ଚାଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ ବୀମା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ଏହି ଉଦ୍ଦେଶ୍ୟରେ ଚାଷୀମାନଙ୍କ ମଧ୍ୟରେ ବୀମା ସଚେତନତା ସୃଷ୍ଟି ନିମନ୍ତେ 2026 ବୀମା ରଥ ଜିଲ୍ଲାର ସମୁଦାୟ 8 ବ୍ଲକ ଅଞ୍ଚଳ ପରିକ୍ରମା କରୁଛି। ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଏହି ବୀମା ରଥ ଚାଷୀମାନଙ୍କୁ ସଚେତନ କରାଇବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଜମି ପ୍ଲଟ ପିଛା ମାତ୍ର 1 ଟଙ୍କା ଦେଇ ନିକଟବର୍ତ୍ତୀ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ କୃଷି ସମିତି, ଡାକଘର କିମ୍ବା କୃଷି ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ନିଜ ନିଜର ଜମିର ବୀମା କରାଇଦେବାକୁ ଜିଲ୍ଲା କୃଷି ବୀମା ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ହେକ୍ଟର ପିଛା ଜଳସେଚିତ ଜମି ପାଇଁ 1,06,250 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ 92,500 ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ଯୋଗାଣର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଜିଲ୍ଲାର ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ବର୍ଷାରୁପି ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶ ବୃଦ୍ଧି କରିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ବର୍ଷା ଋତୁ ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶବୃଦ୍ଧି ରୋକିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା ର୍ୟାଲି ଓ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଆଶାକର୍ମୀମାନେ ସାମିଲ ହୋଇ ବିଭିନ୍ନ ସ୍ଥାନରୁ ଅଳିଆ

ଆବର୍ଜନା ହଟାଇବା ସହ ନିଜ ପରିବେଶ ସଫାସୁତୁରା ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଅଭିଯାନରେ ଜଗତସିଂହପୁର ପୌରପାଳିକାର ଆବର୍ଜନା ବାହନ ସ୍ୱଚ୍ଛ ସାଥୀ ଏବଂ ସ୍ତ୍ରୀ କର୍ମଚାରୀମାନେ ସାମିଲ ହୋଇ ଡେଙ୍ଗୁ ସଚେତନତାର ବାର୍ତ୍ତା ପ୍ରଚାର କରିଛନ୍ତି। ଗତବର୍ଷ ଜିଲ୍ଲାରେ 96 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 23 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମନ୍ୱିତ ପ୍ରତିରୋଧମୂଳକ ପଦକ୍ଷେପର ସକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇଥିବା କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଧିବାସୀଙ୍କୁ ସପ୍ତାହକୁ ଅତି କମ୍ରେ ଥରେ ଜମା ରହିଥିବା ପାଣିକୁ ଫିଙ୍ଗିବା, ପାଣି ପାତ୍ର ସର୍ବଦା ଢାଙ୍କି ରଖିବା, ପରିବେଶକୁ ପରିଷ୍କାର ରଖିବା ସହ ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ଆଜି ବଡ଼ ଭାଇ ଆମେ ଆଶୁ ଚିକିତ୍ସା, ଯେଉଁଟାକି ଆମେ ଫାଷ୍ଟ ଏଡ୍ ବୋଲି କହୁଛେ ବା ପ୍ରାଥମିକ ଚିକିତ୍ସା ବୋଲି କହିପାରିବା, ଯେ କିଛି ଗୋଟେ ଦୁର୍ଘଟଣା ହେଲା ବା କିଛି ସାଙ୍ଗେ ସାଙ୍ଗେ ଯଦି ଦେହ ଖରାପ ହେଲା, ଏବେ ଟିକେ ବର୍ଷା ହେଲାଣି ସାପମାନଙ୍କର ସଂଖ୍ୟା ବଢ଼ିଲାଣି, ମାନେ ବର୍ଷା ପାଣିରୁ ଏପଟ ସେପଟ ହୁଅନ୍ତି, ବହୁତ ଜାଗାରେ ଦେଖାଯାଏ ସାପ କାମୁଡ଼ିଲେ ହଠାତ୍ରେ ଆମେ ମାନେ ହସ୍ପିଟାଲକୁ ବା ନିକଟସ୍ଥ ଡାକ୍ତରଖାନାକୁ କେମିତି ପହଞ୍ଚେଇବା, ବା କିଛି ଗୋଟେ ଦୁର୍ଘଟଣା ହେଇଗଲା, କୋଉଠି ନିଆଁ ଲାଗିଗଲା ହେଲା, କିଏ ପାଣିରେ ପଡ଼ିଗଲାଣି ହେଲା, ତେଣୁ ବିଭିନ୍ନ ପ୍ରକାରର ସିଚୁଏସନ୍କୁ ଯେଉଁ ମ୍ୟାନେଜ୍ କରିବା ପାଇଁ ଆମେ କେମିତି ପ୍ରାଥମିକ ଚିକିତ୍ସା ଗ୍ରହଣ କରିବା, ଆଉ ସେ ବିଷୟରେ ପଚାରିବା ଡାକ୍ତର କିଶୋର କୁମାର ପଣ୍ଡାଙ୍କୁ।
1: ହଉ ତାହେଲେ ସାର୍ ନମସ୍କାର।
2: ନମସ୍କାର
1: ସାର୍। ଆଶୁ ଚିକିତ୍ସା କହିଲେ ସାଧାରଣ ଭାବରେ ଯେ ଛୋଟ ପିଲାଠାରୁ ସ୍କୁଲ ଯିବା ପିଲାଠାରୁ ଆରମ୍ଭ କରିକି ଆଉ କଲେଜ ପିଲା ପର୍ଯ୍ୟନ୍ତ, ପୁଣି ତାଠୁ ବୟସ୍କ ଲୋକ ପର୍ଯ୍ୟନ୍ତ ଆମେ କି କି ନିଶ୍ଚିତ ଭାବରେ ଆମେ ଜାଣିବା ଉଚିତ ସେଇ ସମ୍ପର୍କଟି କହିବେ।
2: ଆଜ୍ଞା, ତ ଆମେ ଦୈନନ୍ଦିନ ଜୀବନରେ ଦେଖୁଛେ ଆଶୁ ଚିକିତ୍ସା ବୋଇଲେ ତୁରନ୍ତ ଚିକିତ୍ସା ବା ତୁରନ୍ତ ଗୋଟିଏ କ୍ରିୟା ଯେଉଁଥିରେ ଆମେ ଗୋଟିଏ ଆଘାତ ପାଇଥିବା ଲୋକକୁ କେମିତି ଟିକିଏ ସୁବିଧାରେ ଆଉ ତାର ଚିକିତ୍ସା ପାଇବାରେ ସାହାଯ୍ୟ ହେବ ବା ତାକୁ ତାର ଜୀବନ ହାନିର ଭୟ କମିଯିବ, ଆମର ଉଦ୍ଦେଶ୍ୟ ହେଉଛି ସେଇଟା। ଆମେ ଦୈନନ୍ଦିନ ଜୀବନରେ ପ୍ରାୟ ଦେଖୁଛେ ଆମେ ସଡ଼କ ଦୁର୍ଘଟଣାକୁ ବେଶୀ ଦେଖୁଛେ, ଘର ବାହାରେ ଆଜିକାଲି ଅତ୍ୟଧିକ ମାତ୍ରାରେ ଗାଡ଼ି ମଟର ପ୍ରଚଳନ ହେଉଛି, କିନ୍ତୁ ସେ ହିସାବରେ ଆମର ରାସ୍ତାଘାଟ ଚଉଡ଼ା ହେଇନାହିଁ ବା ଆଉ ସବୁଠାରୁ ବଡ଼ କଥା ଆମେ ଟ୍ରାଫିକ ନିୟମ ମାନିବାରେ ଜମା ଅଭ୍ୟସ୍ତ ନୁହୁଁ ବା ଆମର ମାନସିକତା ମଧ୍ୟ ନାହିଁ। ତେଣୁ ଏ କ୍ଷେତ୍ରରେ ଥରେ ତ ଆଘାତ ହେଇଗଲା ପରେ ଆଶୁ ଚିକିତ୍ସା କରିବା କି କିଏ କେତେ ଦୂର ଆକ୍ରାନ୍ତ ହେବ, ବିକଳାଙ୍ଗ ହେବ କି ମରିଯିବ, ସେ ତ ଅଲଗା କଥା, କିନ୍ତୁ ଏ କ୍ଷେତ୍ରରେ ଆମର ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର। ତେଣୁ ଆମେ ଯେମିତି ଦୁର୍ଘଟଣା ନ ଘଟେଇବ, ମୋର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଅନୁରୋଧ ଯେ ଯୋଉ ଯୋଉମାନେ ଗାଡ଼ି ମୋଟର ଚଲାଉଛନ୍ତି ସେମାନେ ଭାବନ୍ତୁ ଯେ ନିଜ ଜୀବନ ସହିତ ଆପଣ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କ ଜୀବନ ପ୍ରତି ଟିକେ ସଚେତନ ହୁଅନ୍ତୁ, ଯେମିତି ମୋର ଚଲେଇବା ଦ୍ୱାରା ମୋ ଗାଡ଼ି ଚଳେଇବା ଦ୍ୱାରା ଯେମିତି ମୋର କିଛି କ୍ଷତି ନ ହୁଏ କି ଆଉ କାହାର ମଧ୍ୟ କ୍ଷତି ନ ହୁଏ। ତେଣୁ ଆମେ ସର୍ବନିମ୍ନ ଟ୍ରାଫିକ ନିୟମ ମାନିବା, ଗାଡ଼ିକୁ ଆଜିକାଲି ସହର ଭିତରେ ଯେତିକି ଭିଡ଼ ହେଇଗଲାଣି ଆମେ 20-30 କିଲୋମିଟରରୁ ଅଧିକ ଚଲେଇବା ସମ୍ଭବ ନୁହେଁ, ତେଣୁ ସେ କ୍ଷେତ୍ରରେ ଗୋଟିଏ ଆମେ ଆଧୁନିକ ବା ଉନ୍ନତ ମାନର ଗାଡ଼ି କିଣିଛେ ବା ଗୋଟେ ପାୱାରଫୁଲ ଗାଡ଼ି କିଣିଛେ ବୋଲି ଯେ ଏକ୍ସିଲେଟର ଦବେଇ ଦେବା, ତେଣିକି ଭାବିବା ଯେ ହଠାତ୍ କିଏ ଜଣେ ଚାଲି ଆସିବ, ହଠାତ୍ ସେ କୁକୁରଟା ବି ଚାଲି ଆସୁ, ଛୁଆଟା ଚାଲି ଆସୁ କି ମଣିଷଟା ଆସୁ, ସେ କ୍ଷେତ୍ରରେ ଆମେ ହଠାତ୍ ବ୍ରେକ୍ ମାରିଲା ମାନେ ନିଶ୍ଚୟ ଆମେ ବାଲାନ୍ସ ହରେଇବା, ନିଜେ ପଡ଼ିବା ଆଉ ସାଙ୍ଗରେ ଆଉ 4 ଜଣଙ୍କୁ ଆଘାତ କରିବା,
1: ନିୟନ୍ତ୍ରଣହୀନ
2: ହେଇଯିବା। ଏଗୁଡ଼ାକୁ ଆମେ ଆଜ୍ଞା ଦେଖୁଛୁ, ଦିନ ଆସିବ ହୁଏତ ମଣିଷ ମୃତ୍ୟୁର 1 ନମ୍ବର କାରଣ ଆଉ ରୋଗ ନ ହୋଇ ଦୁର୍ଘଟଣା ହେଇଯିବ। ତେଣୁ ଆମେ ସେ ଦିଗରେ ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର, ତେଣୁ ଏଗୁଡ଼ାକୁ ଆପଣ ନିଜ ନିଜ ସ୍ତରରେ ଭାବନ୍ତୁ, ଟିକେ ସଚେତନ ହୁଅନ୍ତୁ, ସମ୍ବେଦନଶୀଳ ହୁଅନ୍ତୁ। ବାକି ହେଇଗଲା ଯଦି ଦୁର୍ଘଟଣା ହେଇଗଲା ତ ତୁରନ୍ତ ଆମେ ଅଧିକାଂଶ ସମୟରେ ଅବଶ୍ୟ ସେ ମାନସିକତା ଟିକେ ବଦଳିଲାନି, ଆଗରୁ ରାସ୍ତା କଡ଼ରେ ଦୁର୍ଘଟଣା ଦେଖିଲେ ସମସ୍ତେ ଦେଖିବେ କିନ୍ତୁ କେହି ପାଖକୁ ଆସିବେ,
1: ଡରୁଥିଲେ ଡାକ୍ତରମାନେ ହଇରାଣ କରୁଥିଲେ,
2: ଗଲେ ସେଠି ନିୟମ କାନୁନ ସେସବୁ ଦୃଷ୍ଟିରୁ ବହୁତ ଉଦାର ହେଇଯାଇଛି।

0: ଆପଣ ସାଙ୍ଗରେ ନେଲେ ବେଳେବେଳେ ଡାକ୍ତରଖାନାରେ ପଚାରିବାକୁ ହୁଏ, କାରଣ ସେଟାକୁ ଆମକୁ ଆଇନଗତ ବାଧ୍ୟବାଧକତା ଅଛି ଯେ କିଏ ଆଣିଲେ ବୋଲି, ହଠାତ୍ ସେ ଲୋକ ବଞ୍ଚିବ ନ ବଞ୍ଚିବ, ତେଣୁ କିଛି ତ ଗୋଟେ ଆମେ ସୁରାଗ ରହିବା ଦରକାର। ତ ସେ କ୍ଷେତ୍ରରେ ଆପଣ ନିଜ ନାଁ ଠିକଣା ଦେଇଗଲେ ମଧ୍ୟ ଆପଣଙ୍କର ବିପଦ ନାହିଁ, କାରଣ ଆପଣ ତ ଜଣଙ୍କର ଉପକାର କରିଛନ୍ତି। ଆପଣଙ୍କର ଯଦି ମନରେ କୌଣସି ଅନ୍ୟ ଚିନ୍ତା ନାହିଁ, ଆପଣ ଅପକାର କରିନାହାନ୍ତି, ଆପଣ ଡରିବାର କିଛି କାରଣ ନାହିଁ।
1: ତେଣୁ ସେ ଦୃଷ୍ଟିରୁ ଆମର ମାନସିକତାର ପରିବର୍ତ୍ତନ
0: ଏକ, ସେଇଟା ତ ହଉଛି ପ୍ରଥମ ଆଶୁ ଚିକିତ୍ସା, ଯେ ତାକୁ ଆମେ ଗୋଟେ ତୁରନ୍ତ ଡାକ୍ତରଖାନା ନେଇଯିବା। ଆଉ ଆଜିକାଲି ତ 108 ବ୍ୟବସ୍ଥା ଅଛି, କିଛି ନହେଲେ ଗୋଟେ ଆଉ ଜଣେ ଲୋକଙ୍କୁ କହିଲେ ପଛରେ ବସିବ, ଆପଣ ତାଙ୍କୁ ମଝିରେ ବସିକି ବି କୌଣସି ପ୍ରକାର ନେଇ ଆଗେ ଡାକ୍ତରଖାନା ପହଞ୍ଚାଇ ଦେବେ। ତା ସାଙ୍ଗରେ ଯଦି ତାର କୋଉ ଜାଗାରୁ ରକ୍ତ କ୍ଷରଣ ହଉଛି, ସେଇ ଜାଗାଟାକୁ ନିଜ ରୁମାଲରେ ହଉ ବା କିଛି ଆଖପାଖରେ ଯୋଉଠି ଗୋଟେ ଛୋଟ କନା ଗାମୁଛା ପାଇବେ ସେଥିରେ ଗୁଡ଼େଇ ଦେବେ, ଯେମିତି ତାର ରକ୍ତ କ୍ଷରଣଟା ଚାଲୁ ନ ରହୁ, ରକ୍ତ କ୍ଷରଣଟା ବନ୍ଦ ହଉ ଏବଂ ଡାକ୍ତରଖାନା ନେଇଯିବେ। ସେତିକିରେ ଜାଣିବେ ଆପଣ ତାର ଅଧା ଜୀବନ ବଞ୍ଚାଇ ଦେଲେ। ବାକି ତ ନିର୍ଭର କରେ ତାର କଣ କ୍ଷୟକ୍ଷତି ହେଇଛି, ସେ ପରେ ପରୀକ୍ଷା ନିରୀକ୍ଷା ହେବ, ଚିକିତ୍ସା ହେବ, ସେ ତ ପର କଥା। କିନ୍ତୁ ଆପଣଙ୍କ ତରଫରୁ ଆପଣ ପୂର୍ଣ୍ଣ ସହଯୋଗ କଲେ, ଗୋଟେ ଉତ୍ତମ ନାଗରିକର କର୍ତ୍ତବ୍ୟ ପାଳନ କଲେ, ଏତିକିରେ ଆପଣଙ୍କୁ ଆତ୍ମସନ୍ତୋଷ ବି ମିଳିବ ଏବଂ ଆପଣଙ୍କ ଦ୍ୱାରା ଆଉ 10 ଜଣ ଅନୁପ୍ରାଣିତ ହେବେ
1: ନିଶ୍ଚିତ ଭାବରେ। ଏବଂ ଆମର ମାନବୀୟ ଧର୍ମ ବି ସେଟା। ଆଉ ଗୋଟେ କଥା, ଆମ ମୟୂରଭଞ୍ଜ ଭଳି ଜିଲ୍ଲାରେ ସାପ କାମଟା ଗୋଟେ ସାଧାରଣ କଥା, ଏବଂ ସେଦିନ ଆପଣ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବି କହିଲେ କି ପ୍ରାୟ 80% ସାପ ବିଷହୀନ, ଏବଂ ବିଷହୀନ ସର୍ପ କାମୁଡ଼ିଲେ ଆମର କିଛି ଅସୁବିଧା ହେବନି, କିନ୍ତୁ ଯେଉଁ 20% ବିଷଧର ସର୍ପ ଆମକୁ କାମୁଡ଼େ ସେ ସମୟରେ ଆଶୁ ଚିକିତ୍ସା ଆମେ କ'ଣ ନିଶ୍ଚିତ ଭାବରେ ନେବା ଦରକାର, ସେ ସମ୍ପର୍କରେ ଟିକେ କଥା।
0: ହଁ ଆଜ୍ଞା, ଉତ୍ତମ ପ୍ରଶ୍ନ। ବାକି ସମସ୍ତ ମୟୂରଭଞ୍ଜବାସୀ ବା ଏ ସମସ୍ତ ଶ୍ରୋତାମାନଙ୍କୁ ମୁଁ ସ୍ପଷ୍ଟ ଭାବରେ ଜଣାଇଦେବା ପାଇଁ ଚାହେଁ, ସାପ କାମୁଡ଼ା ଏବଂ ତା ସହିତ ଯୋଡ଼ି ରହିଥିବା ବିଭିନ୍ନ ପ୍ରକାରର ଶଙ୍କା ଆଶଙ୍କା ବିଶ୍ୱାସ ଅନ୍ଧବିଶ୍ୱାସ ଭାରି ଗୋଟେ ଭୟଙ୍କର ରୂପ ଧାରଣ କରିଛି। ଆମେ ଯେଉଁମାନଙ୍କୁ ବି ବଞ୍ଚାଇ ପାରୁନୁ, ମରିଯିବା ଦେଖୁଛୁ, ସେଥିରୁ 90% ବା 95% ଏଇଥିପାଇଁ ଯେ ସେମାନେ ବହୁତ ଡେରିରେ ଡାକ୍ତରଖାନା ଆସୁଛନ୍ତି,
1: ଆମରି ଭୁଲ ଯୋଗୁତା ମାନେ।
0: ତେଣୁ ଆପଣମାନେ ଜାଣି ରଖନ୍ତୁ ଯେ ସାପ କାମୁଡ଼ା ଗୋଟେ ବହୁତ ବେଶୀ ଅସୁବିଧା ନୁହଁ ବା ବହୁତ ବେଶୀ ବିପଦଜନକ ଦୁର୍ଘଟଣା ନୁହଁ। ସାପ ବହୁତ କମ ସାପ ବିଷାକ୍ତ,
1: ଯେତେ ବଡ଼ ବିଷଧର ସର୍ପ ହେଲେ ମଧ୍ୟ ଯଦି ଚିକିତ୍ସା କରାଯାଏ ତାହେଲେ
0: ନିଶ୍ଚୟ ଏସବୁ ଆମର ଦୀର୍ଘ ବର୍ଷର ଅନୁଭୂତିରେ ଅଛି। ହୁଏତ କିଛି ଚିକିତ୍ସା ପାଇଁ ଆପଣଙ୍କୁ ବାରିପଦାରୁ କଟକ ଯିବା ଦରକାର ପଡିପାରେ, କିନ୍ତୁ ତା ପାଇଁ ବି ଆପଣଙ୍କର 108 ମାଗଣା ଯିବାର ବନ୍ଦୋବସ୍ତ ଅଛି ଏବଂ ସେଠି ବି ସବୁ ଚିକିତ୍ସା ମାଗଣା ହେବାର ସୁବିଧା ଅଛି। କିନ୍ତୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ, ଆପଣ କେତେ ଶୀଘ୍ର ଡାକ୍ତରଖାନା ଆସୁଛନ୍ତି, ଯାହାଫଳରେ ଆପଣଙ୍କର ପରବର୍ତ୍ତୀ ଜଟିଳତା ହେବାର ସମ୍ଭାବନା ହିଁ ହେବ ନାହିଁ, ତେଣୁ ଆଉ ଦୂରକୁ ଯିବାର ପ୍ରଶ୍ନ ହିଁ ଉଠିବ ନାହିଁ।
1: ତାହେଲେ ଏଇଠି ଗୋଟେ ଆମେ ଶ୍ରୋତାବନ୍ଧୁଙ୍କୁ କହିପାରିବା କି ଯେହେତୁ ଆପଣ ଗୋଟେ ବଢ଼ିଆ କଥା କହିଲେ ଯେ 80% ସର୍ପ ବିଷଧର ନୁହଁ, ସେଇ ସମୟରେ ସେଇଭଳି ଘଟଣାରେ ଆମର କିଛି ଗୁଣି ଗାରେଡ଼ି କରୁଥିବା ଲୋକଙ୍କର କାମ ଠିକ୍ ହେଇଛି ଏବଂ ଲୋକ ବଞ୍ଚିଯାଇଛନ୍ତି, କାମ ଠିକ୍ ହେଇଛି ମାନେ ଲୋକ ଯେହେତୁ ବଞ୍ଚିଯାଇଛନ୍ତି ତାଙ୍କର ଗୋଟେ ଧାରଣା ହେଇଯାଇଛି କି ସେ ଗୁଣିଆଟା 1 ନମ୍ବର ଗୁଣିଆ ଏବଂ ସେ ଭଲ କରିଦେଇଛି, ପୁଣି ସବୁ ବିଷଧର ସର୍ପ ସବୁ ସମୟରେ ସବୁ ବାଇଟ୍ରେ ବିଷ ଛାଡ଼ିଥାଏ କି ସାର୍?
0: ହଁ, ଅତି ଉତ୍ତମ କଥା ପଚାରିଲେ, ଏଇଟା ଗୋଟେ ଆବଶ୍ୟକୀୟ ଜାଣିବା ପାଇଁ ଉପଯୋଗୀ ଜିନିଷ। ଏବଂ ଆଜିକା ଦିନରେ ଯେଉଁଠି ଆମେ ଏତେ ପ୍ରକାରର ଆଧୁନିକ ଜିନିଷ ବ୍ୟବହାର କରୁଛେ, କିନ୍ତୁ ଏହିସବୁ ବିଷୟରେ ଆମେ ଅତି ଅଜ୍ଞ ଏବଂ ପୁରାତନ ଭାବଧାରା ନେଇକି ଚାଲିଛେ, ତେଣୁ ସେ ଦିଗରେ ଶ୍ରୋତା ଭାଇ ବନ୍ଧୁମାନେ ଶୁଣନ୍ତୁ ଯେ 80% ସାପ ହେଉଛି ନିର୍ବିଷ ବିଷହୀନ। ଆମେ ସାଧାରଣରେ ଦେଖୁଥିବା ଧଣ୍ଡ ଢମଣା ମାଟି ବିରାଡ଼ି ବା ସେ ଯେଉଁ ପାଣିରେ ଗୋଟେ ସାପ ଥାଏ ତା ବିଭିନ୍ନ ନାଁ ଥାଏ, ସେସବୁ ସାପ ହେଲେ ବିଷହୀନ, ଯେଉଁଗୁଡ଼ାକୁ ଆମେ ବେଶୀ ଦେଖୁ। ଆମେ ପ୍ରାୟତଃ ସବୁଠାରୁ ଅଧିକ ସାପ ଦେଖୁ ଢଣ୍ଡ ଆଉ ଢେମୁଣା, ତେଣୁ ସେ ସାପ ହେଲେ ନିର୍ବିଷ। ସେ କାମୁଡ଼ିଲେ ଆପଣ ସେ ଜାଗାଟାକୁ କେବଳ ସାବୁନ ପାଣିରେ ଧୋଇଦେବେ ବା ଟିକେ ଟିଟାନାସ ନେବା ଛଡ଼ା ଆପଣଙ୍କର ଆଉ କୌଣସି ଚିକିତ୍ସା ଦରକାର ହିଁ ନାହିଁ। ତ ସେସବୁ କ୍ଷେତ୍ରରେ ଆପଣ ପୂଜା ମାନସିକ କଲେ, କୋଉଠି ଝଡ଼ାଫୁଙ୍କା କଲେ କି କୋଉଠି ଆଉ କୋଉ ପ୍ରକାରର କାର୍ଯ୍ୟକ୍ରମ କଲେ, ସେସବୁ ଆଜିକା ଦିନରେ ଉଦ୍ଭଟ କଥା, ତେଣୁ ଆଜି ଆପଣଙ୍କ ଯୋଉ ଦିଗରେ ଆଧୁନିକ ମୋବାଇଲ ଟିଭି ଗାଡ଼ି ବ୍ୟବହାର କରୁଛନ୍ତି ତ ସେ କ୍ଷେତ୍ରରେ କାହିଁ ଟିକେ ଆଧୁନିକ ହଉନାହାନ୍ତି? ତେଣୁ ଆପଣ ଜାଣିବେ ଏସବୁ ବିଷୟରେ, ଟିଭିରେ ମଧ୍ୟ ଅନେକ ଉପଯୋଗୀ ସମାଚାର ଖବର ତଥ୍ୟ ସବୁ ବିଭିନ୍ନ ସମୟରେ ଦିଆଯାଏ।
1: ତାପରେ ସବୁଠୁ ଆଶ୍ଚର୍ଯ୍ୟ କଥା ସାର, ଶିକ୍ଷିତ ଲୋକ ଉଚ୍ଚ ଶିକ୍ଷିତ ଲୋକଙ୍କର ମଧ୍ୟ ସେଇ ପୁରୁଣା ଭ୍ରମ ଧାରଣା ରହିଛି।
0: ହଁ, ସେ ବିଷୟରେ ମୁଁ ଆପଣଙ୍କୁ ସ୍ପଷ୍ଟ ଜଣାଇ ଦଉଛି ଯେ ଉଚ୍ଚ ଶିକ୍ଷିତ ସେମାନେ ନୁହେଁ, ଉଚ୍ଚ ଡିଗ୍ରୀଧାରୀ କହିପାରନ୍ତି, ଶିକ୍ଷିତ ତ ଜମା ନୁହଁ। ବାକି ରହିଲା ଶୁଣନ୍ତୁ ଯେ ଧରନ୍ତୁ ଗୋଟେ ବିଷାକ୍ତ ସାପ, ଆଉ ଥରେ ମୁଁ ଆପଣଙ୍କୁ ସେଦିନ କଥା ମନେ ପକାଇ ଦଉଛି ଯେ ଆମର ଗୋଟେ ନାଗ ଜାତୀୟ ସାପ ଯେଉଁମାନେ ସ୍ନାୟୁକୁ ଅକାମୀ

0: କରିଦିଅନ୍ତି, ଅଚଳ କରିଦିଅନ୍ତି, ନ୍ୟୁରୋଟକ୍ସିକ୍ ଆମେ କହୁ। ଆଉ ଗୋଟିଏ ବୋଡ଼ା ଜାତୀୟ ସାପ, ଭାଇପର ଜାତୀୟ ସାପ, ଯେଉଁମାନେ ରକ୍ତ ଜମାଟ ବାନ୍ଧି ଦିଅନ୍ତି ସେମାନଙ୍କୁ ଆମେ ହେମାଟୋଟକ୍ସିକ୍ କହୁ। ଏବଂ ଆଉ ଗୋଟେ ରହିଲେ ମଝି ମଝିଆ ସାପ, ଯେଉଁମାନେ ମିକ୍ସଡ ନ୍ୟୁରୋଟକ୍ସିକ୍ ଆଣ୍ଡ ହେମାଟୋଟକ୍ସିକ୍, ଯେଉଁମାନଙ୍କ ଭିତରେ ହଉଛି ଚିତି ଆଉ ରଣା ସାପ ଆସୁଛି। ଧରନ୍ତୁ ଏ ଭିତରୁ ଗୋଟେ ବିଷାକ୍ତ ସାପ କାମୁଡ଼ିଲା, କିନ୍ତୁ ଆଉ ଗୋଟେ ମନେ ରଖନ୍ତୁ, ପ୍ରତ୍ୟେକ ସାପର କେତେ ବିଷ ସେ ଛାଡ଼ିବ ସେ ଅନୁସାରେ ତାର କ୍ଷତି ନିର୍ଭର କରେ, ଏବଂ କେତେ ବିଷ ଛାଡ଼ିବ ନିର୍ଭର କରେ ସେ କେତେ ରାଗରେ କାମୁଡ଼ିଛି। ବେଳେ ବେଳେ ଏତେ ରାଗି ନଥାଏ, ମାନେ ଯାଉ ଯାଉ ଆପଣ ଅସାବଧାନ ବଶତଃ ତା ପାଖ ଦେଇ ଚାଲିଗଲେ, ସେ ଛାନିଆ ବଶତଃ ଟିକେ ଆପଣଙ୍କୁ ହାଲକା କାମୁଡ଼ି ଦେଲା, ସେଥିରେ ହଉଛି ଆପଣଙ୍କୁ ବିଷ ନ ବି ଯାଇପାରେ, ବା ଯଦି ଯାଏ ଏତେ ଅଳ୍ପ ଯାଏ ଯେ ସେ ଆପଣଙ୍କ ଜୀବନହାନିର କାରଣ ହେବ ନାହିଁ। ଏକ ଦ୍ୱିତୀୟ କଥା, ସାପର ବିଷ ଆମ ପାଇଁ ନୁହଁ, ସାପର ବିଷ ତାର ନିଜ ଶିକାର ପାଇଁ। ସେମାନେ ତାଙ୍କ ଶିକାରକୁ ଗିଳିବେ, ଭାବନ୍ତୁ ସେ ବେଙ୍ଗଟାଏ ହଉ କି ମୂଷାଟାଏ ହଉ, ସେ ଯଦି ଜୀଅନ୍ତା ଗିଳିବେ ସେ ତ ତାଙ୍କ ଭିତରେ ସେ ତାଙ୍କର ଅନ୍ତରାଳୀର କ୍ଷତି କରିଦେବ। ସେଥିପାଇଁ ତାଙ୍କୁ ଅଚଳ କରିଦେବା ପାଇଁ ବା ତାଙ୍କ ହଜମ କ୍ରିୟାରେ ସାହାଯ୍ୟ କରିବା ପାଇଁ ଈଶ୍ୱର ତାଙ୍କ ଦେହରେ ସେ ବିଷ ସୃଷ୍ଟି କରିଛନ୍ତି। ତ ଆମକୁ ମାରନ୍ତି ସେମାନେ ଡରରେ। ଦ୍ୱିତୀୟ କଥା, ଧରନ୍ତୁ ଆଜିକା ଦିନରେ ଗୋଟେ ସାପ କାମୁଡ଼ି ସାରିଛି, ତ କାଲିକା ଦିନରେ ପୁଣି ଯଦି ଦରକାର ପଡ଼ିଲା ଆଉ ଗୋଟେ କାମୁଡ଼ିବ, ତାର ସେତିକି ବିଷ ତିଆରି ହେଇନଥାଏ, ବିଷଟା ସେତିକି ଗାଢ ହେଇନଥାଏ। ତେଣୁ ଗୋଟିଏ ମାନେ ଦଂଶନ ପରେ ଏଗୁଡ଼ାକୁ ବୈଜ୍ଞାନିକ ଅନୁଧ୍ୟାନ କରାଯାଇଛି, ଆଉ ପାଖାପାଖି 15 ଦିନ ଲାଗିଯାଏ ତାର ଆଉ ଥରେ ବିଷ ପୂର୍ଣ୍ଣ ମାତ୍ରାରେ ତିଆରି ହୋଇ ଗାଢ ହେବା ପାଇଁ, କନସେନ୍ଟ୍ରେଟେଡ୍ ହେବା ପାଇଁ, ଯାହାଫଳରେ ସେ ଆଉ ଥରେ ଜୀବନ ନାଶକ ବିଷ ଛାଡ଼ିପାରିବ। ତେଣୁ ଆପଣ ଭାବନ୍ତୁ ନାହିଁ ଯେ ହଁ ମୁଁ ଦେଖିଛି ସେ ଚିତି କାମୁଡ଼ିଲା କିନ୍ତୁ ମୋର କିଛି ହେଲାଣି, ମୁଁ ଗୁଣିଆ ଫୁଙ୍କି ଯାଇଥିଲି। ତେଣୁ ଭାବନ୍ତୁ ଏଇସବୁ ଅନେକ କ୍ଷେତ୍ରରେ ଆମେ ଜାଣୁନା ସାପ କାମୁଡ଼ିଛି କି ନାହିଁ। ଦ୍ୱିତୀୟ କଥା, ଧଣ୍ଡ କାମୁଡ଼ୁ, ଢେମଣା କାମୁଡ଼ୁ, ଆମେ ସବୁକୁ ଗୋଟେ ଭାବି ନଉ ଯେ ବିଷାକ୍ତ ସାପ କାମୁଡ଼ିଛନ୍ତି। ଏବଂ ତୃତୀୟତଃ, ଆଉ କିଛି ବି ଯଦି କ୍ଷେତ୍ରରେ ଆମେ ଚିହ୍ନିଲୁ ଯେ ବିଷାକ୍ତ ସାପ କାମୁଡ଼ିଛି କିନ୍ତୁ ସେ କାମୁଡ଼ିବାଟା ଅତି ହାଲୁକା ଥିଲା ବା ଅତି ଉତ୍ତେଜିତ ଅବସ୍ଥାରେ ସେ କାମୁଡ଼ି ନଥିଲା, ସେଥିପାଇଁ ଯେଉଁଥିପାଇଁ କି ତାର ବିଷ ଅତି ଅଳ୍ପ ମାତ୍ରାରେ ଆମ ଦେହରେ ପଶିଥିଲା, ସେହି କ୍ଷେତ୍ରରେ ଆମେ ବିନା ଚିକିତ୍ସାରେ ବା ଅତି ହାଲୁକା ଚିକିତ୍ସାରେ ଆମର ଜୀବନ ରକ୍ଷା ହେଇଗଲା। ତେଣୁ ସେ କ୍ଷେତ୍ରରେ ଆମେ ଭାବିଲୁ ନିଶ୍ଚୟ ଗୁଣିଆ ହଉଛି ଠିକ କାମ କରୁଛି, ନହେଲେ କେମିତି ଆମେ ବଞ୍ଚନ୍ତେ। ତେଣୁ ସେଇଥିରୁ ବିଶ୍ୱାସରେ ହଉଛି। ତ ବାକି ସିଏ କୌଳିକ ଭାବରେ ଜାଣିକିରି ଠକୁ କି ଅଜାଣତରେ ଠକୁ, ସିଏ ତ ଯାହା କରିବା କଥା କରିଚାଲିଛି, କିନ୍ତୁ ଆପଣମାନେ ସଚେତନ ହେଲେ ଆପଣଙ୍କ ଜୀବନ ବଞ୍ଚେଇ ପାରିବେ
1: ନିଶ୍ଚିତ ଭାବେ।
0: ତେଣୁ ଦାୟିତ୍ୱ ଆପଣଙ୍କର।
1: ଆଉ ଗୋଟେ କଥା, ସାପ କାମୁଡ଼ାର ଅଂଶ ଅନେକ ସମୟରେ ସାପ କାମୁଡ଼ି କି ମୁଡ଼ି ହେଇଗଲେ ସାର ବେଶୀ ବିଷ ବେଶୀ ପଳେଇ ଆସିବାର ଦେହକୁ ସମ୍ଭାବନା ଥାଏ କି?
0: ନାଇଁ ଆଜ୍ଞା, ବିଷାକ୍ତ ସାପ ସେମାନେ କାମୁଡ଼ି ଦେଲା ପରେ କେବେ ବି ଗୁଡ଼େଇ ହୁଅନ୍ତି ନାହିଁ। ଗୁଡ଼େଇବା ସାପ ବିଷାକ୍ତ ନୁହଁ, ବିଷାକ୍ତ ସାପ ଗୁଡ଼େଇ ହୁଏ ନାହିଁ। ବେଳେବେଳେ କ'ଣ ହୁଏ, ସେ ହୁଏତ ଅତ୍ୟଧିକ ଉତ୍ତେଜିତ ଅବସ୍ଥାରେ ଦେହର ଏମିତି ଜାଗାରେ କାମୁଡ଼ି ଦେଇଛି, ତା ଦାନ୍ତଟା ଗୋଟେ ଛନ୍ଦି ହେଇଯାଇଛି ଗୋଟେ ତନ୍ତୁରେ ବା ହାଡ଼ ପାଖରେ, ସେ ବାହାର କରିପାରିନି। ସେଇ କ୍ଷେତ୍ରରେ ହୁଏତ ସେ ମୁହଁଟା ଆମ ଦେହରେ ଲାଗି ରହିଛି, ସେଇ ହିସାବରେ ଆମେ ଭାବୁ ଯେ ସେଇଟା ଗୋଟେ ବିଶେଷ ପ୍ରକ୍ରିୟା, କିନ୍ତୁ ସେମିତି ନୁହଁ। ବାକି ସେ ଥରେ କାମୁଡ଼ିଲେ ଯେତିକି ବିଷ ଯାଆନ୍ତା, ସେ ଗୁଡ଼େଇ ହେଲେ ବି ସେ ଧରନ୍ତୁ ନ କାଢ଼ିପାରିଲା ମୁହଁ, ସେତିକିରେ ବି ସେତିକି ବିଷ ଯିବ। ତେଣୁ ସେ କ୍ଷେତ୍ରରେ ଆମର ପ୍ରାଥମିକ ଉପଚାର ସମସ୍ତେ ଜାଣି ରଖନ୍ତୁ, ଛୋଟ ଛୁଆମାନଙ୍କୁ କହି ରଖନ୍ତୁ ଯେ ଆମେ ସାଙ୍ଗେ ସାଙ୍ଗେ ସେ ଜାଗାଟାକୁ ସାବୁନ ପାଣିରେ ଧୋଇଦେବା, ଏବଂ ବଡ଼ କଥା ଭୟମୁକ୍ତ ରହିବା, ମନରୁ ଭୟ ଦୂର କରିବା, ଛାନିଆ ହେବା ନାହିଁ, ଘର ଲୋକ ସମସ୍ତେ ଧୀର ସ୍ଥିର ଚିତ୍ତରେ ଡାକ୍ତରଖାନାକୁ ଆଣିବା ଯୋଉଠି ଆମେ ତାର ନିର୍ଦ୍ଦିଷ୍ଟ ଚିକିତ୍ସା ସମ୍ଭବ ବା କରିପାରିବା, ଏତିକି ହେଉଛି କଥା। ଅତି ବେଶୀରେ ତାର କାମୁଡ଼ାର ଆଉ କିଛି ବାଟ ହୁଏତ 4 ଇଞ୍ଚ ବା 6 ଇଞ୍ଚ ଉପରେ ଆମେ ଗୋଟେ ହାଲୁକା କପଡ଼ା ତାକୁ 2-4 ଫେର ଗୋଡ଼େଇ ଦେଇ ଟିକେ ହାଲୁକା ଚାପିଦେବା, ଚାପିକିରି ବାନ୍ଧିଦେବା, ଯୋଉଥିପାଇଁ ତାର ସେଇ ଜାଗାରୁ ବିଷଟି ଦେହରେ ଖେଳିପାରିବ ନାହିଁ।
1: ଠିକ ସେମିତି କୁକୁର କାମୁଡ଼ା ବି ବେଳେବେଳେ ଆମକୁ ସମସ୍ୟାରେ ପକାଏ, ଆମକୁ ସନ୍ଦେହରେ ପକାଏ, ଆମେ ଥାଳି ବସେଇବା, ଇଏ କରିବା, ସେସବୁ ଧନ୍ଦା କରୁ, କିନ୍ତୁ ମନେ ରଖିବା ଉଚିତ ଯେ କୁକୁର କାମୁଡ଼ିଲେ ଏବଂ ଯୋଉ କୁକୁରକୁ ଜଳାନ୍ତକ ରୋଗ ହେଇଥାଏ ସେଇ କୁକୁର କାମୁଡ଼ିଲେ ଯାଇକି ଆମକୁ ରେବିସ୍ ହେବାର ସମ୍ଭାବନା ଥାଏ, ତାର ଚିକିତ୍ସା ପାଇଁ ଆମେ ତୁରନ୍ତ କ'ଣ କରିପାରିବା ସାର?
0: ହଁ ଶୁଣନ୍ତୁ, କୁକୁର କାମୁଡ଼ିବାରେ ତ ବାନ୍ଧିବାର କିଛି ଦରକାର ନାହିଁ, ଆମକୁ ଆଗ ନିଶ୍ଚିତ ହେବା ଦରକାର ଯେ ସେ ପୋଷା କୁକୁର କି ବୁଲା କୁକୁର, ଯଦି ପୋଷା କୁକୁର ସେ ନିଜେ ଟୀକା ନେଇଛି କି ନାହିଁ, ଦ୍ୱିତୀୟ କଥା ଯଦି ବୁଲା କୁକୁର ଏବଂ ଆମ ଘର ଆଖପାଖରେ ସେ ରହେ ଏବଂ ସେ ଆଉ କାହାକୁ ସେଇ ଦିନ ଭିତରେ କାମୁଡ଼ି ନାହିଁ ବା ଅଳ୍ପ ଘଣ୍ଟା ଭିତରେ ଆଉ କାହାକୁ କାମୁଡ଼ି ନାହିଁ ଏବଂ ତାର ଆଚରଣ ପାଗଳା ନୁହେଁ, ଉଦ୍ଭ୍ରାନ୍ତ ଭଳିଆ ନୁହଁ, ଉନ୍ମାଦଗ୍ରସ୍ତ ଭଳିଆ ନୁହଁ, ତେଣୁ ସେଥିରୁ ଆମେ ମନରୁ ଦୂର କରିଦେବା, ଭୟ ଦୂର କରିବା, ନିୟମ ଅନୁସାରେ ଆମେ ତାକୁ 10 ଦିନ ହେଉଛି ପର୍ଯ୍ୟବେକ୍ଷଣ କରିବା ଦରକାର। ଯଦି 10 ଦିନ କୁକୁରଟି ବଞ୍ଚ

0: କିଛି ରହିଲା ତାହେଲେ ତ ସେ ନିଜେ ଜଳାତଙ୍କ ରୋଗଗ୍ରସ୍ତ ନୁହଁ, ତେଣୁ ତା କାମୁଡ଼ିବାରୁ ଆମକୁ ମଧ୍ୟ କିଛି ହେବ ନାହିଁ। କିନ୍ତୁ ଯଦି ଆମେ କୁକୁରକୁ ଚିହ୍ନି ନ ପାରିଲୁ ବା ତାକୁ ଆମ ଘର ଆଖପାଖରେ ନୁହଁ ଆମେ ତାକୁ ଅନ୍ଧାରରେ କାମୁଡ଼ି ଦେଇଛି, କୋଉ କୁକୁର କାମୁଡ଼ିଛି ଜାଣିନାହୁଁ, ତ ସେ କ୍ଷେତ୍ରରେ ଆମେ ପ୍ରତିରକ୍ଷାମୂଳକ ଇଞ୍ଜେକ୍ସନ ନେଇଯିବାଟା ଆମ ପକ୍ଷେ ଉଚିତ କର।
1: ଠିକ ଅଛି। ମୂର୍ଚ୍ଛା ଯିବା ବି ଅନେକ ସମୟରେ ହୁଏ, ବସ୍ରେ ଯିବାବେଳେ ହଉ, ରାସ୍ତାରେ ଯିବାବେଳେ ହଉ, ଏପିଲେପ୍ଟିକ ଯୋଗୁଁ ହେଇପାରେ, କିଛି ବି କାରଣ ପାଇଁ ହେଇପାରେ, କି କରେଣ୍ଟ ଖାଇକି ବି ହେଇପାରେ। ଆଉ ସେଇ ଯୋଉ ମୂର୍ଚ୍ଛା ହେଇଥିବା ରୋଗୀକୁ ଆମେ ହଠାତ୍ କି କରିବା ବା କଣ ପଦକ୍ଷେପ ନେବାଟା ସମୀଚୀନ ହବ?
0: ମୂର୍ଚ୍ଛା ରୋଗ ଆଜ୍ଞା ଏପିଲେପ୍ସି, ମୁର୍ଗୀ ବାତ ଅନେକ ଜାଗାରେ ଅନେକ ଭାଷାରେ ତାକୁ କହନ୍ତି, ବା ସାଧାରଣ ଭାବରେ ଆମେ ମୂର୍ଚ୍ଛା ହାତକୁ ହାତ ଗୋଡ ହଲି ହଲି ହଲି ହଲି ମୁହଁରୁ ହାଲକା ଫେଣ ଟିକେ ବାହାରିବ, ହୁଏତ ଜିଭ ଟିକେ ବାହାରକୁ ବାହାରି ଯାଇପାରେ ଏବଂ ସେ ସାମୟିକ ଟିକେ ଅଚେତ ମଧ୍ୟ ହେଇଯାଇପାରେ। ଇଏ ହଉଛି ତାର ଲକ୍ଷଣ। ତ ଭାବନ୍ତୁ ସେଟା ସାଧାରଣ ଭାବରେ ଏପିଲେପ୍ସିରେ ମରନ୍ତି ନାହିଁ କି, ବା ସେଟା ଗୋଟେ ମୃତ୍ୟୁର କାରଣ ହୁଏ ନାହିଁ। ସେ କ୍ଷେତ୍ରରେ ଆମେ ଯଦି ଆମର ନିଜ ଲୋକ ହେଇଥାନ୍ତୁ ବା ଆମେ ରାସ୍ତାଘାଟରେ ଆମ ପାଖ ଆଖର କେହି ହେଇଥାଉ, ଆମେ ସେତିକି କେବଳ ଆଶୁ ଚିକିତ୍ସା କରିପାରିବା ଯେ ସେଇଭଳିଆ ତାକୁ ଦୂରେଇ ଦେବା, ତା ଗୋଡ଼ ହାତ ଅତି ଭିଡ଼ି ଧରିବା ଟାଣି ଧରିବା ଦରକାର ନାହିଁ। କେବଳ ଆମକୁ ଦୁଇଟି ଜିନିଷ ଦେଖିବାକୁ ହବ, ସେ ଜିଭଟି ଯେମିତି ନ କାମୁଡ଼ି ଦିଏ। ତେଣୁ ଆମେ ତାଙ୍କ ଦୁଇ ଦାନ୍ତ ଭିତରେ ଯଦି ଗୋଟିଏ ପ୍ଲାଷ୍ଟିକ ଭଳିଆ ଜିନିଷ, ପେନ୍ ଭଳିଆ ଜିନିଷ ବା କିଛି ଦରକାର ପଡ଼ିଲେ ଜୋତା ଭଳିଆ ଜିନିଷ, ଚାମଚ ଭଳିଆ ଜିନିଷ ଚାକିଦେଲେ, ତାହେଲେ ଜିଭଟି ଦାନ୍ତର ଚାପରୁ ରକ୍ଷା ପାଇଯିବ, ନହେଲେ ଜିଭ ଖଣ୍ଡିଆ ହେଇକି ସେ ପରବର୍ତ୍ତୀ ସମୟରେ ହୁଏତ ଅଧିକ କଷ୍ଟ ପାଇବେ। ଏବଂ ମୁହଁର ଫେଣଟାକୁ ଟିକେ ପୁଛି ସଫା କରିଦେବା, ଯେମିତିକା ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଧୀରେ ହେବ। ତାପରେ ଦେଖିବେ ସେ କିଛି ସମୟ ପରେ ହାଲକା ଅଚେତ ଅବସ୍ଥାରୁ ପୁଣି ଫେରିବେ, ପୁଣି ସ୍ୱାଭାବିକ ହେଇ ଚାଲିବେ। ତ ସେଇ ରୋଗ ଜୀବନନାଶକ ରୋଗ ପ୍ରାୟ ନୁହଁ,
1: କିନ୍ତୁ ନିଆଁ ପାଣିକୁ ତାଙ୍କୁ
0: ହଁ ସେ ରୋଗୀ ମାନେ ନିଜେ ଜାଣିବା ଉଚିତ ବା ତାଙ୍କୁ କହି ଦିଆଯାଏ ମଧ୍ୟ। ସେ ରୋଗର ଚିକିତ୍ସା ଆଜ୍ଞା ଟିକେ ଲମ୍ବା ଚିକିତ୍ସା ହୁଏ, ବର୍ଷାଧିକ କାଳ, 5 ବର୍ଷ 10 ବର୍ଷ 15 ବର୍ଷ ଦରକାର ପଡ଼ିଲେ ଜୀବନ ସାରା ମଧ୍ୟ ହେଇପାରେ, ବହୁତ ଖର୍ଚ୍ଚ ବହୁଳ ନୁହଁ। କିଛି ଔଷଧ ଡାକ୍ତରଖାନାରେ ମାଗଣାରେ ମଧ୍ୟ ମିଳୁଛି, ତେଣୁ ସେମାନେ ସେ ଔଷଧ ଖାଇଲେ ତାଙ୍କୁ ମୂର୍ଚ୍ଛା ହେବ ନାହିଁ। ବେଳେ ବେଳେ କଣ ବିଭିନ୍ନ କଥାରୁ ବା ବିଭିନ୍ନ ଲୋକଙ୍କର ପ୍ରଭାବରେ ପଡି ସେ ଔଷଧ ଖାଆନ୍ତି ନାହିଁ, ଯାହାଫଳରେ ମୂର୍ଚ୍ଛା ହୁଅନ୍ତି। କିନ୍ତୁ ସେଇ ମୂର୍ଚ୍ଛା ରୋଗୀ ଧରନ୍ତୁ ରାସ୍ତାରେ ମୂର୍ଚ୍ଛା ହେଇଗଲା, ତାପରେ ଗାଡ଼ିଟାଏ ମାଡ଼ିଯିବ, ପାଣି ପାଖରେ ଗାଧୋଉ ଗାଧୋଉ ମୂର୍ଚ୍ଛା ହେଇଗଲା, ପାଣିରେ ବୁଡ଼ି ମରିଯିବ, ଚୁଲି ପାଖରେ ମୂର୍ଚ୍ଛା ହେଇଗଲା, ନିଆଁ ଲାଗି ମରିଯିବ। ତେଣୁ ମୂର୍ଚ୍ଛା ପାଇଁ ମରିବେ ନାହିଁ, ମୂର୍ଚ୍ଛାର ଠିକ ପ୍ରତିକାର କରିନଥିବା ଯୋଗୁଁ ବା ସେ ବିଷୟରେ ସଚେତନ ନ ହୋଇଥିବା ଯୋଗୁଁ ତାର ଆନୁଷଙ୍ଗିକ ଦୁର୍ଘଟଣାରେ ଆଉ ଗୋଟେ ନୂଆ ଅବସ୍ଥାରେ ସେମାନେ ମରିବେ, ମୂର୍ଚ୍ଛା ପାଇଁ ସେମାନେ ମରନ୍ତି ନାହିଁ।
1: ଯାହା ବି ହଉ, ଆଶୁ ଚିକିତ୍ସା ଗୋଟେ ବ୍ୟାପକ ବିଷୟ, ଯେତିକି ବିଷୟ ଆମ ସମ୍ଭବ ହେଇପାରିଲା ଅଳ୍ପ ସମୟ ଭିତରେ ଆମେ ଆଲୋଚନାକୁ ଆଣିଲୁ। ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇବା ସକାଶେ ଆପଣ ଯେଉଁ ଯେଉଁ ପ୍ରଶ୍ନର ଉତ୍ତର ଦେଲେ ଏବଂ ସଚେତନ କରିବା ପାଇଁ ଯାହା ସବୁ ତଥ୍ୟ କହିଲେ, ସବୁ ଶ୍ରୋତାବନ୍ଧୁମାନଙ୍କ ତରଫରୁ, ଆମ ଚାଷୀ ଭାଇମାନଙ୍କ ତରଫରୁ, ଆମର ଆକାଶବାଣୀ ବାରିପଦା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ସମସ୍ତ ଶ୍ରୋତାବନ୍ଧୁଙ୍କୁ ମଧ୍ୟ ମୋର ଧନ୍ୟବାଦ।
2: ହଉ ବଡ଼ ଭାଇ, ଆଲୋଚନା ତ ଗୁଡ଼ାଏ କଥା ହେଲା, ଆଉ ଏଥର ଆସ ଗୋଟେ ଝୁମର ଗୀତ।

0: ହଁ, ପ୍ରତ୍ୟେକ ଦିନ ଭଳି ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମେ ଯେମିତି କହୁ ଆପଣମାନେ ଗଠନମୂଳକ ଚିନ୍ତାଧାରା, ଗଠନମୂଳକ ଖବର ବା ଆମକୁ ଯେଉଁଟା କହିବା କଥା ସେଇଟା କହିବେ ଚିଠି ମାଧ୍ୟମରେ, ତେବେ ଯାଇକି ଆମେ ଏଇ ଯେଉଁ ଡାଇଲଗ୍ କାର୍ଯ୍ୟକ୍ରମରେ ସେ ଚିଠିକୁ ଉପସ୍ଥାପନ ବି କରିପାରିବା ଏବଂ ବହୁତ କଥା ଆଲୋଚନାରେ ଜଣାପଡ଼ିବ ଏବଂ ଯେଉଁମାନେ ଶୁଣିଲେ ଆମର କିଛି ଗୋଟେ ପରିବର୍ତ୍ତନ ହେଇପାରିବ ସେଇଟା ବି ସମ୍ଭବ ହେଇପାରିବ। ହଉ, ଆମ ଠିକଣା ଆଉ ଥରେ କହିଦେଉଛୁ, ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ କାର୍ଯ୍ୟକ୍ରମ ତରଫରୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଅର୍ଜୁନ ପଣ୍ଡିତ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଶଙ୍କର ମହାଦେବନ ଏବଂ ପ୍ରୀତି ଉତ୍ତମ। ଅନୁରୋଧ କରିଛନ୍ତି ଆପଣମାନେ ବାରିପଦା ଖୁଣ୍ଟା ବ୍ଲକରୁ ପ୍ରବୀର ମାମୁନି ସୀମା ରକି ଏବଂ ତାଙ୍କ ପରିବାରର ଅନ୍ୟ ସାଥୀଶ୍ରୋତା। ଚଳଚ୍ଚିତ୍ର ଅର୍ଜୁନ ପଣ୍ଡିତ।

ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ କରିଛନ୍ତି ବାଲେଶ୍ୱରରୁ ମୁକ୍ତି ନାମୀ ଲାଲଟୁ କୁନ୍ତି ଏବଂ ତାଙ୍କର ସାଥିଶ୍ରୋତା ଚଳଚ୍ଚିତ୍ର କୟାମତ ସି କୟାମତ ତକ୍ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅଲକା ୟଗ୍ନିକ ଏବଂ ଉଦିତ ନାରାୟଣ ଚଳଚ୍ଚିତ୍ର କୟାମତ ସି କୟାମତ ତକ୍।

ପରବର୍ତ୍ତୀ ଗୀତଟି ନେଇଛୁ କେୟାମତ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ମହାଲକ୍ଷ୍ମୀ ଏବଂ ଶାନ। ଅନୁରୋଧ କରିଛନ୍ତି ଆପଣମାନେ ହେଲେ ଷ୍ଟେସନ ବଜାର ବାରିପଦାରୁ ମାମା, ଟିକି, ବାବୁ, ମାମ୍ପୁ, ଲିଟୁ, ପ୍ରୀତୁ, ମିଲୁ ଏବଂ ତାଙ୍କ ପରିବାରର ଅନ୍ୟ ସାଥୀ ଶ୍ରୋତା। ଚଳଚ୍ଚିତ୍ର କେୟାମତ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ପାର୍ଟନର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସନୁ ନିଗମ ଏବଂ କୁନାଲ ଗଞ୍ଜୁଆଲା। ଅନୁରୋଧକାରୀ ଶ୍ରୋତା ଆପଣମାନେ ହେଲେ କଟକରୁ ବିକାଶ, ରାଜୁ, ନୀଲୁ, ପ୍ରାଚୀ, ମାମୁନି, କାବେରୀ, ମାନସୀ, ଜିତୁ, ନୀନା, ରାକେଶ, ରାହୁଲ, କେଶବ, ନନ୍ଦୁ ଏବଂ ତାଙ୍କର ପରିବାରର ଅନ୍ୟ ସାଥୀ ଶ୍ରୋତା। ଚଳଚ୍ଚିତ୍ର ପାର୍ଟନର।

ଶ୍ରୋତା ବନ୍ଧୁ, ଶୁଣୁଥିଲେ ଆପଣମାନଙ୍କ ଅନୁରୋଧରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ଅର୍ଜୁନ ପଣ୍ଡିତ, କୟାମତ ସେ କୟାମତ ତକ୍, କୟାମତ, ପରମ୍ପରା ଏବଂ ପାର୍ଟନର। ଆକାଶବାଣୀ ବାରିପଦା। ଶ୍ରୋତା ବନ୍ଧୁ, କୌଣସି ଅନିର୍ବାର୍ଯ୍ୟ କାରଣବଶତଃ ଆଜିର ସମୀବେଶ କାର୍ଯ୍ୟକ୍ରମ ପ୍ରଚାର କରାଯାଇପାରୁନାହିଁ, ଏଥିପାଇଁ ଆମେ ଦୁଃଖିତ। ଆକାଶବାଣୀ ବାରିପଦା।

ଶ୍ରୋତା, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ମହମ୍ମଦ ନିଜାମ।

ଶେଷ ହେଲା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଏଥର ପ୍ରଚାର କରୁଛୁ ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ଏଥର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଗୀତରେ ନେଇଛୁ ଅଭିମାନ ଚଳଚ୍ଚିତ୍ରରୁ। ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଅକ୍ଷୟ ମହାନ୍ତି।

ଶେଷ ହେଲା କାର୍ଯ୍ୟକ୍ରମ ଗୀତ ଅତୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଝୁମର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଶ୍ରୀକାନ୍ତ ଦାସ ଏବଂ ଗିରିଶ ଚନ୍ଦ୍ର ନାୟକ।

ଶୁଣୁଥିଲେ ଝୁମର ଗୀତ, ପରିବେଷଣ କରିଥିଲେ ଶିଳ୍ପୀ ଗିରିଶ ଚନ୍ଦ୍ର ନାୟକ ଏବଂ ଶ୍ରୀକାନ୍ତ ଦାସ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଛୁ ଏକ ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ।

କରିବ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ବନାନୀ। ରାତି ଆଠଟାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ରାତି ଆଠଟା ବାଜି ତିରିଶ ମିନିଟ୍ରେ ସୁଗମ ସଙ୍ଗୀତ, ରାତି ଆଠଟା ବାଜି ଚାଳିଶ ମିନିଟ୍ରେ ଗୀତ ଅତୀତ, ରାତି ଦଶଟାରେ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ପାଲା। ପରିବେଷଣ କରିବେ ଶିଳ୍ପୀ କଳ୍ପନା ନାୟକ ଏବଂ ତାଙ୍କର ସାଥୀ କଳାକାର। ରାତି ଦଶଟା ବାଜି ତିରିଶ ମିନିଟ୍ରେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟସୂଚୀ। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ ପାଞ୍ଚଟା ବାଜି ସତାବନ ମିନିଟ୍ରେ। ସେତେବେଳେ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ।